ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ରବିବାର 1948 ଶତାବ୍ଦ ବୈଶାଖ 27 ଦିନ 2024 ମସିହା ମଇ ମାସର 17 ତାରିଖ। ଶ୍ରୋତାବନ୍ଧୁମାନଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଆଜିର ଭାବନା ରଚନା ଓ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ତ୍ରୟୋଦଶ ଶତାବ୍ଦୀର ପ୍ରସିଦ୍ଧ ପାର୍ସି କବି ସୁଫି ସନ୍ଥ ଜଲାଲୁଦ୍ଦିନ ରୁମି କହିଥିଲେ, ମୁଁ ଈଶ୍ୱରଙ୍କ ଅନୁସନ୍ଧାନ କଲି ଏବଂ ନିଜକୁ ହିଁ ପାଇଲି, ମୁଁ ନିଜକୁ ଖୋଜିଲି ଏବଂ ଈଶ୍ୱରଙ୍କୁ ହିଁ ପାଇଲି। ପୁଣି ଅନ୍ୟ ଏକ ସ୍ଥାନରେ ସେ ଲେଖିଛନ୍ତି, ମୁଁ ମନ୍ଦିର, ମସଜିଦ, ଗୀର୍ଜା ସବୁ ଜାଗାରେ ଖୋଜିଲି, ମାତ୍ର ଦିବ୍ୟସତ୍ତାର ସନ୍ଧାନ କେବଳ ମୋ ହୃଦୟ ଭିତରେ ହିଁ ପାଇଲି। ମଣିଷର ଇତିହାସ ଯେତେ ପ୍ରାଚୀନ, ସେତେ ପ୍ରାଚୀନ ତାର ଆଧ୍ୟାତ୍ମିକ ପିପାସା ଓ ଯାତ୍ରା। ସୃଷ୍ଟିର ରହସ୍ୟକୁ ବୁଝିବା ପାଇଁ ଏବଂ ଏହାର ସ୍ରଷ୍ଟାକୁ ଖୋଜିବା ପାଇଁ ଜନ୍ମ ନେଇଥିଲା ବିଜ୍ଞାନ, ଦର୍ଶନ ଏବଂ ଧର୍ମ। ମଣିଷ ପାଖରେ ଉପଲବ୍ଧ ବିଭିନ୍ନ ସମୟର ସଭ୍ୟତାର ଇତିହାସକୁ ତର୍ଜମା କଲେ ଜାଣିହୁଏ। ଦୃଶ୍ୟମାନ ଜଗତର ଅଦୃଶ୍ୟ ନିର୍ମାତାଙ୍କୁ ଜାଣିବା ପାଇଁ ମଣିଷର ଜିଜ୍ଞାସାର ଅନନ୍ତ ଯାତ୍ରାର କଥା। ଭୌତିକ ଜଗତର ଅନେକ ଅସମାଧିତ ରହସ୍ୟର ସମାଧାନ କଲା ବିଜ୍ଞାନ। ମାତ୍ର ବିଜ୍ଞାନର ପରିସର ବାହାରେ ରହିଯାଉଥିବା ବିଷୟମାନଙ୍କ ସଂଖ୍ୟା କିଛି କମ୍ ନଥିଲା। ସେସବୁକୁ ବୁଝିବା ପାଇଁ ଧର୍ମ, ଦର୍ଶନ, ବିଭିନ୍ନ ବିଚାରଧାରା ପୃଥିବୀର ବିଭିନ୍ନ ସ୍ଥାନରେ କାର୍ଯ୍ୟ କଲା। ଜନ୍ମ ମୃତ୍ୟୁର ରହସ୍ୟ, ମହାକାଶରେ ଗ୍ରହ ନକ୍ଷତ୍ରଙ୍କ ଶୃଙ୍ଖଳିତ ଯାତ୍ରା, ମଣିଷ ଜୀବନର ଅଳିକତା, ଏମିତି ଆହୁରି ଅଗଣିତ ବିସ୍ମୟ ମଣିଷକୁ ଦିନେ ବାଧ୍ୟ କରିଥିଲା ଭୌତିକ ଜଗତର ବାହାରେ ଥିବା ଅଦୃଶ୍ୟ ସତ୍ତାର ଅନୁସନ୍ଧାନ କରିବାକୁ। ସେହି ଅନ୍ୱେଷଣରୁ ମଣିଷର ଆଧ୍ୟାତ୍ମିକ ଯାତ୍ରା ଓ ଈଶ୍ୱର ଖୋଜାର ଦୀର୍ଘ ଯାତ୍ରା। ତେବେ ବାହ୍ୟ ଜଗତରେ ଈଶ୍ୱର ଅନୁସନ୍ଧାନ ମୂଲ୍ୟହୀନ ଏବଂ ଅନ୍ତର୍ଜଗତ ହିଁ ତାଙ୍କ ଆବାସସ୍ଥଳୀ ବୋଲି ଅନେକ ସିଦ୍ଧପୁରୁଷ, ଦାର୍ଶନିକ, ଯୋଗୀ ବର୍ଣ୍ଣନା କରିଛନ୍ତି। ସନ୍ଥ କବୀର ଲେଖିଲେ, ଜେସେ ତିଲ୍ ମେ ତେଲ ହେ ଜିଉଁ ଚକମକ ମେ ହେ ଆଗ ତେରା ସାଇଁ ତୁଜ୍ମେ ହେ ତୁ ଜାଗ ସକେ ତୁ ଜାଗ। ଅର୍ଥାତ୍ ତେଳ ଭିତରେ ଯେମିତି ରହିଛି ତେଲ, ଚକମକି ପଥର ଭିତରେ ରହିଛି ନିଆଁ, ଠିକ୍ ସେମିତି ତମରି ଭିତରେ ହିଁ ତମର ପ୍ରଭୁ ଅଛନ୍ତି, ଜାଗି ଉଠିପାରିବ ଯଦି ଉଠ। କସ୍ତୁରୀ ମୃଗ ନିଜ ଭିତରେ ଥିବା ବାସ୍ନା ନ ଖୋଜି ବାହାରେ ସୁଗନ୍ଧ ଖୋଜିବା ପରି ମଣିଷର ସ୍ଥିତି ବୋଲି ବହୁ ଜ୍ଞାନୀଜନ ମତ ଦେଇଛନ୍ତି। ପ୍ରାଚୀନ ଚୀନର ପ୍ରସିଦ୍ଧ ଦାର୍ଶନିକ ଲାଓ ସୁ ଏକଦା କହିଥିଲେ, ଅନ୍ୟକୁ ଜାଣିବା ହେଉଛି ଜ୍ଞାନ, ମାତ୍ର ନିଜକୁ ନିଜେ ଜାଣିବା ହେଉଛି ନିର୍ବାଣ। ସୃଷ୍ଟି ଆରମ୍ଭ ବେଳର କଥା, ସମଗ୍ର ସଂସାରଟା ଥିଲା ଆନନ୍ଦମୟ, ମଣିଷ ଭିତରକୁ କୌଣସି ଆବିଳତା ପ୍ରବେଶ କରିନଥିଲା, ସବୁ ମଣିଷ ଥିଲେ ନିଷ୍ପାପ ଶିଶୁ ପରି ପବିତ୍ର। ସେତେବେଳେ ଈଶ୍ୱର ମଣିଷମାନଙ୍କ ସହିତ ରହୁଥିଲେ, କ୍ଷେତ ଖଳା ଘର ବଜାର ସବୁ ଜାଗାରେ ମଣିଷ ସହ ଅତି ସହଜରେ ସହାବସ୍ଥାନ କରୁଥିଲେ ଈଶ୍ୱର। ଅମୃତର ସନ୍ତାନ ମଣିଷ ବଞ୍ଚୁଥିଲା ଏକ ସହଜ ସରଳ ନୈସର୍ଗିକ ଜୀବନ। ଈଶ୍ୱରଙ୍କୁ କେବେ ବି କିଛି ମାଗୁନଥିଲା, ମାଗିବା କଥା ଚିନ୍ତା ବି କରୁନଥିଲା। ଫଳରେ ପୂଜା, ପ୍ରାର୍ଥନା, ଭଜନ, କୀର୍ତ୍ତନ, କ୍ରିୟାକାଣ୍ଡ ଇତ୍ୟାଦି କିଛି ହିଁ ନଥିଲା। ମଣିଷ ପକ୍ଷରୁ କୌଣସି ଉପଦ୍ରବ ନଥିବାରୁ ଈଶ୍ୱର ବି ପରମ ଶାନ୍ତିରେ ମଣିଷ ସହ ସହାବସ୍ଥାନ କରୁଥିଲେ। ମାତ୍ର ଧୀରେ ଧୀରେ ସମୟ ବଦଳିଗଲା, ମଣିଷର ପ୍ରକୃତି, ଚରିତ୍ର, ଆଚରଣ, ବ୍ୟବହାର ବଦଳିଗଲା। ଈଶ୍ୱରଙ୍କୁ ମଣିଷ ମାଗି ବସିଲା ନାନାଦି ଜିନିଷ। ନିଜ ସ୍ୱାର୍ଥ ସାଧନ ପାଇଁ ମଣିଷମାନେ ସର୍ବଦା ଈଶ୍ୱରଙ୍କ ପାଖରେ ଭିଡ଼ ଲଗାଇଲେ, ତାଙ୍କୁ ତୋଷାମଦ କଲେ, ମିଛ ପ୍ରଶଂସା କଲେ। କ୍ରମଶଃ ମଣିଷର ଉପଦ୍ରବ ଅସହ୍ୟ ହେବାରୁ ଅତିଷ୍ଠ ହୋଇ ଈଶ୍ୱର ଚାହିଁଲେ କୌଣସି ଗୋପନୀୟ ସ୍ଥାନରେ ବାସ କରିବାକୁ। ଖୋଜିବାକୁ ଲାଗିଲେ ଗୋଟିଏ ନିରୁପଦ୍ରବ ସ୍ଥାନ। ଶୁଭେଚ୍ଛୁଗଣ ହିତୈଷୀମାନେ ନାନାଦି ପରାମର୍ଶ ଦେଲେ। କିଏ କହିଲା ଗଭୀର ସମୁଦ୍ର ଭିତରକୁ ଚାଲିଯିବା ପାଇଁ, କିଏ କହିଲା ବରଫାବୃତ ହିମାଳୟର ନିଭୃତ ସ୍ଥାନରେ ରହିବା ପାଇଁ, କେହି ପ୍ରସ୍ତାବ ଦେଲା ମାଟି ଭିତରକୁ ଚାଲିଯିବାକୁ, ପୁଣି କେହି ଅନ୍ୟ ଗ୍ରହକୁ ଉଡ଼ିଯିବା ଉତ୍ତମ ହେବ ବୋଲି ଉପଦେଶ ଦେଲା। ମାତ୍ର

0: କାହାରି କଥା ଈଶ୍ୱରଙ୍କ ହୃଦୟକୁ ଛୁଇଁ ପାରିଲା ନାହିଁ। ତାଙ୍କ ଆଗରେ ଥିଲା ଅନନ୍ତ ସମୟ, ସିଏ ଦେଖିପାରୁଥିଲେ ମଣିଷର ଭବିଷ୍ୟତ। ବିଜ୍ଞାନର ବିସ୍ମୟଜନକ ଜୟଯାତ୍ରାର କଥା ତାଙ୍କୁ ସ୍ପଷ୍ଟ ଦେଖାଯାଉଥିଲା। ତେଣୁ ଏସବୁ ପରାମର୍ଶ ଯେ ଦିନେ ମୂଲ୍ୟହୀନ ହୋଇଯିବ ସିଏ ବୁଝିପାରୁଥିଲେ। ନିଜେ ଏ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରୁଥିଲେ, ମାତ୍ର ବୁଝିପାରୁନଥିଲେ ଯିବେ କୁଆଡ଼େ। ଏ ସମୟରେ ଜଣେ ବିଜ୍ଞ ବୃଦ୍ଧ ଈଶ୍ୱରଙ୍କ ପାଖକୁ ଯାଇ ତାଙ୍କ କାନ ପାଖରେ ଚୁପଚାପ କିଛି କହିଲେ। ତାଙ୍କ କଥା ଶୁଣି ଈଶ୍ୱରଙ୍କ ମୁହଁରେ ଆଶ୍ୱସ୍ତି ଓ ଆନନ୍ଦର ଝଲକ ଫୁଟି ଉଠିଲା। ତାଙ୍କ ସମସ୍ୟାର ସମାଧାନ ମିଳିଗଲା। ହଠାତ୍ ଦିନେ ଦେଖାଗଲା ଈଶ୍ୱର ଜନବସତି ଛାଡ଼ି ନିରୁଦ୍ଦିଷ୍ଟ ହୋଇଗଲେ। ଯେତେ ଖୋଜାଖୋଜି କଲେ ବି ଆଉ ମିଳିଲାନି ତାଙ୍କ ପତ୍ତା। ତେବେ ସେହି ବିଜ୍ଞ ବୃଦ୍ଧ କେଉଁ ସ୍ଥାନରେ ଲୁଚିଯିବା ପାଇଁ ଈଶ୍ୱରଙ୍କୁ ପରାମର୍ଶ ଦେଲେ ତାହା ଦୀର୍ଘ ବର୍ଷ ଧରି ଏକ ରହସ୍ୟ ହୋଇ ରହିଗଲା। ମୃତ୍ୟୁ ପୂର୍ବରୁ ବୃଦ୍ଧ ଜଣକ ସେହି ରହସ୍ୟ ଫିଟେଇ କହିଥିଲେ ତାଙ୍କର ଜଣେ ପ୍ରିୟ ଶିଷ୍ୟକୁ। ଏଣୁ ଏଣିକି ଈଶ୍ୱର ମଣିଷର ହୃଦୟ ଭିତରେ ହିଁ ଅବସ୍ଥାନ କରିବେ, କାରଣ ତାହା ହିଁ ସବୁଠାରୁ ନିରୁପଦ୍ରବ ସ୍ଥାନ। ମଣିଷ ବାହାର ଦୁନିଆରେ ସବୁ ସ୍ଥାନରେ ଖୋଜିବ ଈଶ୍ୱରଙ୍କୁ, ମାତ୍ର ନିଜର ଅନ୍ତର୍ଜଗତକୁ ଯିବ ନାହିଁ ଖୋଜିବାକୁ। ହଁ, କିଛି ଅସାଧାରଣ ମଣିଷ ଅବଶ୍ୟ ଯିବେ, ସେମାନେ ଧ୍ୟାନୀ, ଯୋଗୀ, ପ୍ରେମୀ, ଭକ୍ତ, ସେମାନେ ଈଶ୍ୱରଙ୍କ ସନ୍ଧାନ ପାଇବେ। ମାତ୍ର ସେମାନେ ଈଶ୍ୱରଙ୍କ ପାଖରେ କୌଣସି ଉପଦ୍ରବ ସୃଷ୍ଟି କରିବେ ନାହିଁ। ସେମାନଙ୍କୁ ଭେଟି ଈଶ୍ୱର ନିଜେ ବି ଆନନ୍ଦିତ ହେବେ। ସେଥିପାଇଁ ଅନନ୍ତ କାଳ ପର୍ଯ୍ୟନ୍ତ ଈଶ୍ୱର ମଣିଷର ହୃଦୟରେ ବାସ କରିବେ, ଏହା ହିଁ ତାଙ୍କର ଇଚ୍ଛା।
1: ଆଜିର ଭାବନା ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 452। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ସୁହାସ ମହାନ୍ତି ଏବଂ ରାଖାଲ ମହାନ୍ତି।

ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ। ଏହି ସ୍କନ୍ଧର ପ୍ରଧାନ ବିଷୟ ବସୁଦେବ ନବଯୋଗୀନ୍ଦ୍ର ସମ୍ବାଦ ଓ କୃଷ୍ଣ ଉଦ୍ଧବ ସମ୍ବାଦ। ଏହି ଦୁଇଟି ସମ୍ବାଦରେ ଭାଗବତର ସାରତତ୍ତ୍ୱ ସଂକଳିତ। ସର୍ବୋପନିଷ ସିଦ୍ଧାନ୍ତ ଗର୍ଭଗୀତା ଓ ବ୍ରହ୍ମସୂତ୍ରର ଭାଷ୍ୟ ସ୍ୱରୂପ ଭାଗବତର ଏହି ଏକାଦଶ ସ୍କନ୍ଧ। ଉଦ୍ଧବଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଉପଦେଶ, ସ୍ୱଭାବତ ଅର୍ଜୁନଙ୍କ ପ୍ରତି ତାଙ୍କ ଉପଦେଶ ପ୍ରସଙ୍ଗ ସ୍ପଷ୍ଟ ସ୍ମରଣ କରାଇ ଦେଇଥାଏ। ସେଇଥିପାଇଁ କୁହାଯାଏ ଦଶମ ସ୍କନ୍ଧ ଯେବେ ଭଗବାନଙ୍କର ପ୍ରଫୁଲ୍ଲ ମୁଖାରବିନ୍ଦ ହୁଏ, ଏକାଦଶ ସ୍କନ୍ଧ ହେଉଛି ଏହାର ଲଲାଟ ପଟଳ।

ଗସ୍ତଥି ଆସୁଛନ୍। ଦେଶ ଚାଲିଥିବା ତେଲ ସଙ୍କଟ ଲାଗି ଖାସ୍ ବିମାନଥି ନୟାସିକ୍ରି ସାଧାରଣ ଯାତ୍ରୀବାହୀ ବିମାନଥି ସେ ଆସିବେ। ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ନବୀନ ଦଲର ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବା ସହିତ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଆଗାମୀକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟର କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବାକାଲ ଆଉ ଆଇବା 25 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ରାଜ୍ୟ ହେଉଥିବା ଜବରଖରାକେ ନଜରଟି ରଖିକରି ଏହି ନିଷ୍ପଭି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 9 ଆଉ 10 ଶ୍ରେଣୀ ଲାଗି ଭାଷା ନୀତିଥି ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଗଲା 15 ତାରିଖ ଜାରି ହୋଇଥିବା ବିଜ୍ଞପ୍ତିଥି ବୋର୍ଡ ସ୍ୱଷ୍ଟ କରିଛି ଯେ ଆଇବା 2026-27 ଶିକ୍ଷାବର୍ଷରେ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟମାନଙ୍କେ ଆଇବା ଜୁଲାଇ 1 ତାରିଖରୁ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ତ୍ରିଭାଷା ବାଧ୍ୟତାମୂଳକ କରାଯିବ। ହେଲେ 10 ଶ୍ରେଣୀଥି 3 ନମ୍ବର ଭାଷା ଲାଗି ବୋର୍ଡ ପରୀକ୍ଷା କରାନାଇଯାଏ। ସିବିଏସ୍ଇ ବିଷୟବସ୍ତୁ ତାଲିକାନୁ ସ୍କୁଲମାନେ କେନ୍ସିଭିଲ୍ ଭାଷା ବାଛବାର ଲାଗି ଛାତ୍ରଛାତ୍ରୀ ସୁଯୋଗ ଦେବେ। 3ଟା ଭାଷା ଭିତରୁ ଅନ୍ତତଃ 2ଟା ଭାରତୀୟ ଭାଷା ହୋଇଥିବା ଦରକାର। ଇତାର ଛଡ଼ା କେନ୍ସି ବିଦେଶୀ ଭାଷାକେ ଖାଲି 3 ନମ୍ବର ଭାଷା ହିସାବରେ ବଛାଯାଇ ପାର୍ବା ବୋଲି ସିବିଏସ୍ଇ ତରଫରୁ ସ୍ୱଷ୍ଟ କରାଯାଇଛି। ଆଇଆଇଏମ୍ ସମ୍ବଲପୁର ଆଇଆଇଏମ୍ ଅହମ୍ମଦାବାଦର ସହଯୋଗଥି ମୂଲ ହୋଇଥିବା ଏଆଇ ଫର୍ ଓଡ଼ିଶା ଅଭିଯାନ ବାବଦ କର୍ମଶାଳାକେ ଆଭାସୀ ଜରିଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ବ୍ୟବସାୟିକ ଅଭିବୃଦ୍ଧି ଲାଗି ଏଆଇ ସ୍ଥାନୀୟ ବଜାରନୁ ଜାତୀୟ ସ୍ତର ତକ୍ ଶୀର୍ଷକ ଏହି କର୍ମଶାଳା ସ୍ଥାନୀୟ ଉଦ୍ୟୋଗୀ ଛୋଟ ଶିଳ୍ପମାନଙ୍କୁ ଏଆଇର ସହଯୋଗଥି ଆଗ୍କେ ବଢ଼ବାର୍ଥି ସାହାଯ୍ୟ କର୍ବା। ବ୍ୟବସାୟୀ ଉଦ୍ୟୋଗୀ ଆଉ ଏମ୍ଏସ୍ଏମ୍ଇମାନଙ୍କର ନିରନ୍ତର ବିକାଶ ଦକ୍ଷତା ବୃଦ୍ଧି ଆଉ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମନୋଭାବ ରଖବାର ବାଗି ଭିନ୍ ଭିନ୍ ବିଷୟଥି କର୍ମଶାଳାଥି ଆଲୋଚନା କରାଯିବା। ପଶ୍ଚିମ ଓଡ଼ିଶା 350ରୁ ଅଧିକା ସ୍ଥାନୀୟ ଶିଳ୍ପ ପ୍ରତିନିଧି ଏଥି ଭାଗ ନେଇଛନ୍। ସାରା ପୃଥିବୀନ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫରୁ 2006 ମସିହାରୁ ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏଚନିର ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀ ଲୋକଙ୍କୁ ସଚେତନ କରିବାଟା ଏ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ମସିହା ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆଉ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରିବାର ଲାଗି ଫି ବଛର ମେ ମାସ ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନ ପୃଥିବୀର ସବୁନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍। ଏଛେନ୍ ପୃଥିବୀନ 100 କୋଟିନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନ 22 କୋଟି ରୋଗୀ ଅଛନ୍। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ତରଫରୁ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଜୟନ୍ତୀ ଅବସରରେ ଦିନିକିଆ ଆଲୋଚନା ଚକ୍ର ଆଉ କବିତା ପାଠୋତ୍ସବ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଦର୍ଜାକେ ବଢ଼ାବାର୍ଥି ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ଏ ଅବସରରେ ଗୋଟିଏ କବିତା ସଂକଳନ ଉତ୍ସବ ପ୍ରଧାନ ପାଠ 2026ର ବିଲ୍ ଉନ୍ମୋଚନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଦକ୍ଷିଣ ପୂର୍ବ ଆରବ ସାଗର ଆଉ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେତେଟା ଇଲାକା ସହିତ ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିଛି। ଏବେ 26 ତାରିଖ ବେଲ୍କେ ମୌସୁମୀ କେରଳନ ପହଞ୍ଚିବା ବୋଲି ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଏବେ 21 ତାରିଖ ତକ କାଲବୈଶାଖୀର ପ୍ରଭାବତି ଧୁକା ଗୋଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକିରି 2 ମିନିଟ୍ ଥି ଜୁହାର।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ଼ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12-16 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ

0: ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲି କମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ନିରବ ଘାତକ ଉଚ୍ଚ ରକ୍ତଚାପ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 km ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟା ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ଼ନୀକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ଼ନୀ ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି। ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି ଆକ୍ୟୁରେଟଲି ମେଜର କରିବା, ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ

0: ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ। ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ $7.75 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ $2.825 ବିଲିୟନ ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75 ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପି

0: 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବା ବେଳେ ସାଇ ସୁଦର୍ଶନ ତେପନ ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ଆରମ୍ଭ କରୁଛୁ। ଟୁକୁ ମୁସେ।

ସୁପ୍ରଭାତ ପିଲାମାନେ, ଟୋକୁମୁସି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ତୁମମାନଙ୍କ ସହିତ ମୁଁ ପାର୍ଥବୀ।

ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାର ଗୌରବମୟ ଇତିହାସ, ଭାଷା, ସାହିତ୍ୟ ଓ ସ୍ୱାଧୀନତା ସଂଗ୍ରାମରେ ଅନନ୍ୟ ଅବଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଓଡ଼ିଶାର ବରପୁତ୍ର କୁହାଯାଏ। ଏହି ବୀର ଓ ମହାପୁରୁଷମାନଙ୍କ ତ୍ୟାଗ ଯୋଗୁଁ 1936 ଏପ୍ରିଲ 1 ତାରିଖରେ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇପାରିଥିଲା। ଏଇଥିପାଇଁ ଅନେକ ମହାପୁରୁଷ ଆପ୍ରାଣ ଚେଷ୍ଟା କରିଥିଲେ। ପିଲାମାନେ, ଜେଜେମା ତୁମମାନଙ୍କୁ ଗୋଟିଏ ଢଗ ବା ଲୋକବାଣୀ ସବୁବେଳେ ଶୁଣାଉଥିବେ, ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି, ଏହା କହି ଆଇମା ଜେଜେମା ତୁମମାନଙ୍କୁ ଉଜ୍ଜଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଦିଅନ୍ତି। ଆହୁରି ମଧ୍ୟ, ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟ ସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାହାର ସରିକିଏ, ଛାଡ଼ି ଯାଇଥିଲା ଦିନେ ଝଡ଼ି, ବାହାରିଲା ସିଏ ପାଠ ପଢ଼ି, ବାଟେ ଯାଉ ଯାଉ ଖସିଗଲା ଗୋଡ଼, ମୁହଁ ମାଡ଼ି ତଳେ ଗଲା ପଡ଼ି। ଏହି କବିତାଟି ସବୁ ପିଲାଙ୍କ ମନପସନ୍ଦ କବିତା। ଏହାକୁ ପ୍ରାୟ ସମସ୍ତେ ପିଲାଦିନେ ମନେ ରଖିଥାନ୍ତି। ବଡ଼ ହେଲା ପରେ ବି ଯଦି ଗାଇବାକୁ କୁହାଯାଏ, ସବୁ ଧାଡ଼ି ଚଟାପଟ କହିଦିଅନ୍ତି। ଏତେ ସବୁ ସୂଚନା ଦେଲା ପରେ ତୁମେମାନେ ବୁଝିଯାଇଥିବ ପିଲାମାନେ ମୁଁ କାହା ବିଷୟରେ କହୁଛି। ଠିକ୍ ଉତ୍ତର ପିଲାମାନେ, ସେ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। କାଳିଆ ଘୋଡ଼ାରେ ଚଢ଼ିବି ଲୋକକଥାଟି ମଧୁବାବୁଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥାଏ। ତୁମ ପରି ଛୋଟ ପିଲାଟିଏ ପଦ୍ୟଟି ମନେ ପକାଇ ଦିଏ ମଧୁବାବୁଙ୍କ ପିଲାଦିନ, ସେଇ ଗାଁ ଚାଟଶାଳୀ, ଗାଁ ମାଟିର ପାଣି ପବନ ଓ ଦେଶ ଜାତିର ସୁରକ୍ଷା ପାଇଁ ଭଲ କାମ କରିବାର ମହତ୍ତ୍ୱପଣିଆକୁ।

ବହୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ମଧୁସୂଦନ ଦାସ। ସ୍ୱାଧୀନତା ସଂଗ୍ରାମୀ, ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା, ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର। ସ୍ୱାଭିମାନୀ ପୁରୁଷ ମଧୁସୂଦନ ଦାସଙ୍କ ତ୍ୟାଗ, ସେବା, ପରୋପକାର ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ସେ କବି ଓ ଲେଖକ ମଧ୍ୟ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ LLB, ପ୍ରଥମ ବିହାର ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଓ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ। ଓଡ଼ିଶାର ବିଚ୍ଛିନ୍ନ ଭାବରେ ରହିଥିବା ଅଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଘର୍ଷ କରିଥିଲେ। ତାଙ୍କ ପ୍ରଚେଷ୍ଟା ଫଳରେ 1936 April 1 ଭାଷାଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା। ସେ ଉତ୍କଳର ଗୌରବ। ପିଲାମାନେ, ଆଜିର ଟୋକମୁସି କାର୍ଯ୍ୟକ୍ରମରେ ବିଷୟ ରହିଛି ଆମ ରାଜ୍ୟର ବଡ଼ ମଣିଷ ମଧୁବାବୁ।

1848 ମସିହା ଏପ୍ରିଲ 28 ତାରିଖ ଓଡ଼ିଶା ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ। ଏହି ଦିନ କଟକ ଜିଲ୍ଲାର ସତ୍ୟଭାମପୁର ଗ୍ରାମରେ ପିତା ଚୌଧୁରୀ ଶ୍ରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଗୋବିନ୍ଦ ବଲ୍ଲଭ। ପରେ ପରେ ଗୋବିନ୍ଦ ବଲ୍ଲଭଙ୍କ ନାଁ ହୋଇଥିଲା ମଧୁସୂଦନ ଦାସ। ତାଙ୍କ ସାନ ଭାଇ ଥିଲେ ଗୋପାଳ ବଲ୍ଲଭ। 1870 ମସିହାରେ ସେ BA ପାସ୍ କଲେ ଓ କଲିକତାର ଏକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦରେ ନିଯୁକ୍ତି ପାଇଲେ। ପାଠପଢ଼ା କିନ୍ତୁ ଚାଲିଥାଏ। 1873 ମସିହାରେ ସେ ଇଂରାଜୀ ସାହିତ୍ୟରେ ଏବଂ BL ପାସ୍ କରି ଓକିଲ ହେଲେ। ତାଙ୍କ ଦକ୍ଷତା ଦେଖି ଲୋକେ ତାଙ୍କୁ ସମ୍ମାନ ଦେଇ ମଧୁ ବାରିଷ୍ଟର ବୋଲି ସମ୍ବୋଧନ କରୁଥିଲେ। ଓକିଲ ହେଲା ପରେ ଓକିଲ ମହଲରେ ତାଙ୍କୁ ପ୍ରଥମେ ଅନେକ ପରିହାସ ଓ ଅପମାନର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମକଦ୍ଦମା, କେନ୍ଦୁଝର ରାଜାଙ୍କ ମକଦ୍ଦମା ଏବଂ ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମକଦ୍ଦମାରେ ସେ ଜୟଲାଭ କଲା ପରେ ସମସ୍ତେ ତାଙ୍କ ଦକ୍ଷତା ବିଷୟରେ ଅବଗତ ହେଲେ। ସେ ନିଜକୁ

1921 ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ। ଇଂରେଜ ସରକାରଙ୍କଠାରୁ ବେତନ ବା ଦରମା ନେଇ କାମ କଲେ ସେ ଲୋକମାନଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ଭାବି ଅବୈତନିକ ମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ରଖିଥିଲେ। ମାତ୍ର ସରକାର ଏଥିରେ ରାଜି ନହେବାରୁ 1923 ମସିହାରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପିଲାମାନେ, ମଧୁବାବୁଙ୍କ ବିଏ ପରୀକ୍ଷା ଦେବାର ଏକ ଘଟଣା। ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବିଏ ପରୀକ୍ଷାର୍ଥୀମାନଙ୍କୁ ସଂସ୍କୃତ ଭାଷାର ପ୍ରଶ୍ନର ଉତ୍ତର ନିଜ ମାତୃଭାଷାରେ ଲେଖିବାର ନିୟମ ଥିଲା। କିନ୍ତୁ ପରୀକ୍ଷକ ବଙ୍ଗଳା ଭାଷା ଛଡ଼ା ଅନ୍ୟ ଭାଷା ଜାଣିନଥିଲେ, ତେଣୁ ସମସ୍ତଙ୍କୁ କେବଳ ବଙ୍ଗଳାରେ ଲେଖିବାକୁ କହିଲେ। ଏହାର ପ୍ରତିବାଦରେ ମଧୁସୂଦନ ଦାସ ବଙ୍ଗ ବିହାର ଓଡ଼ିଶାର ଗଭର୍ଣ୍ଣରଙ୍କୁ ଟେଲିଗ୍ରାମ ପଠାଇଥିଲେ। ତାଙ୍କଠାରୁ ଅନୁମତି ମିଳିବା ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ମଧୁବାବୁ ବିବାହ କରିଥିଲେ ସୌଦାମିନୀ ଦେବୀଙ୍କୁ। ବିବାହର 5 ବର୍ଷ ପରେ ପତ୍ନୀଙ୍କ ମୃତ୍ୟୁ ହେବାରୁ ସେ ଶୈଳବାଳା ଦାସଙ୍କୁ ଝିଅ ଭାବରେ ଗ୍ରହଣ କରିଥିଲେ। ପ୍ରିୟ ପତ୍ନୀଙ୍କ ଉଦ୍ଦେଶ୍ୟରେ ଟେବୁଲ ଉପରେ ଏକ ଫଳକରେ ସେ ଲେଖି ରଖିଥିଲେ, ନଟ୍ ଡେଟ୍ ବଟ୍ ଗନ୍ ବିଫୋର୍, ଅର୍ଥାତ୍ ମରିନାହାନ୍ତି, ଆଗରୁ ଚାଲିଯାଇ।

ଛନ୍ତି ପିଲାମାନେ। ସତ୍ୟଭାମା ପୁରଠାରେ ରହିଛି ମଧୁସୂଦନ ଦାସଙ୍କର ସ୍ମୃତିର ମଧୁପୀଠ। ଏହି ପବିତ୍ର ପୀଠ ହିଁ ସ୍ୱାଭିମାନୀ ମହାପୁରୁଷ ମଧୁବାବୁଙ୍କ ଏନ୍ତୁଡ଼ିଶାଳ। ଏହି ପୀଠ ପରିସରରେ ରହିଛି ମଧୁବାବୁଙ୍କ ନାମରେ ଏକ ମଣ୍ଡପ, ରସପୋଖରୀ, ପାଠାଗାର, ମ୍ୟୁଜିୟମ, ଶିଶୁ ଉଦ୍ୟାନ ଇତ୍ୟାଦି। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ପରିସରରେ ରହିଛି ମଧୁସ୍ମୃତି ସଂଗ୍ରହାଳୟ, ଯାହା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏଠାରେ ମଧୁବାବୁଙ୍କ ଦ୍ୱାରା ବ୍ୟବହୃତ ବହୁ ଦୁର୍ମୂଲ୍ୟ ସାମଗ୍ରୀ ଯେପରି ବହି, ଚିଠିପତ୍ର, ବନ୍ଧୁକ, ଜୋତା, ଶିଙ୍ଗ କାରୁକାର୍ଯ୍ୟ, ଚେୟାର, ଖଟ, ଛତା, ଫଟୋଚିତ୍ର ଆଦି ଆସବାବପତ୍ର ସାଇତା ହୋଇ ରହିଛି। ପିଲାମାନେ ସମୟ ସୁବିଧା ଦେଖି ଏମିତି ସ୍ମୃତିପୀଠମାନଙ୍କୁ ଥରେ ନିଶ୍ଚୟ ବୁଲିବାକୁ ଯିବ। ଏହାଦ୍ୱାରା ତୁମେ ମଧୁବାବୁଙ୍କ ଅନେକ ବିରଳ ଜିନିଷ ଦେଖିବା ସହିତ ମଧୁବାବୁଙ୍କ ବିଷୟରେ ବହୁ ଜଣା ଅଜଣା କଥା ବୁଝି ଜାଣିପାରିବ।

ମଧୁବାବୁ ଜଣେ ବିରଳ ମଣିଷ। ତାଙ୍କ ବିଷୟରେ କହି ବସିଲେ ଅନେକ ସମୟ ଲାଗିଯିବ ପିଲାମାନେ। ସେ ଥିଲେ ପ୍ରଥମ ଯୌଥ କମ୍ପାନୀର ପ୍ରତିଷ୍ଠାତା। ତାହା ଥିଲା ଉତ୍କଳ ଟ୍ୟାନେରୀ ଓ ତାରକସି ଶିଳ୍ପ। ସେ ଥିଲେ କଟକ ଉଚ୍ଚ ନ୍ୟାୟାଳୟର ପ୍ରଥମ ଓ ଶ୍ରେଷ୍ଠ ଓଡ଼ିଆ ଓକିଲ। ସେଥିପାଇଁ ପ୍ରତିଟି ଓଡ଼ିଆ ପରିବାରରେ ପିଲାଙ୍କୁ କୁହାଯାଏ, ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି। ଶିକ୍ଷାକୁ ସହଜ କରିବା ପାଇଁ ତଥା ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ସେ ଥିଲେ କଲିକତା ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ସଂସ୍କୃତ ପ୍ରଶ୍ନର ଉତ୍ତର ଓଡ଼ିଆ ଲିପିରେ ଲେଖିବାରେ ପ୍ରଥମ ବ୍ୟକ୍ତି। ଉତ୍କଳ ସମ୍ମିଳନୀ ଗଠନ କରି ସେ ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ପୁରୋଧା ଥିଲେ। ମାତ୍ର ପ୍ରଦେଶ ଗଠନର 2 ବର୍ଷ ଆଗରୁ ଏହି ମହାନାୟକ ସଂସାରରୁ ବିଦାୟ ନେଇ ସାରିଥିଲେ। ବ୍ରିଟିଶ ବ୍ୟବସାୟୀମାନେ ଭାରତୀୟ ଗ୍ରାମ୍ୟ ସ୍ୱାବଲମ୍ବୀ ଅର୍ଥନୀତିକୁ ନଷ୍ଟ କରିଦେଇଥିଲେ। ସେଥିରୁ ଓଡ଼ିଶା ବାଦ ପଡ଼ିନଥିଲା। ଓଡ଼ିଶାର ଅର୍ଥନୀତିକୁ ସୁଧାରିବା ପାଇଁ ସେ ଗଢ଼ିଥିଲେ ଉତ୍କଳ ଟ୍ୟାନେରୀ ଓ ଓଡ଼ିଶାର ତାରକସି ଶିଳ୍ପ ପ୍ରତିଷ୍ଠାନ। ତେବେ ଉପଯୁକ୍ତ ବ୍ୟବସାୟୀ ବୁଦ୍ଧି ଅଭାବରୁ ସେ ଅନେକ କ୍ଷତି ସହିଲେ। ଶେଷରେ ସେ ଦେବାଳିଆ ଅବସ୍ଥାରେ ପଡ଼ିଲେ। ଋଣଗ୍ରସ୍ତ ହୋଇ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମଧୁକୋଠି ନିଲାମ ହୋଇଗଲା। ତାଙ୍କ ପାଳିତା କନ୍ୟା ଶୈଳବାଳା ଦାସ ସେହି ମଧୁକୋଠିକୁ ନିଲାମରେ ଆଣି ପିତାଙ୍କୁ ଦେଇଥିଲେ। ତାଙ୍କଠାରୁ ନିଲାମରେ ନେଇଥିବା ଶୈଳବାଳାଙ୍କ ଘରେ ରହୁଥିବାରୁ ତାଙ୍କୁ ମାସିକ 2000 ଟଙ୍କା ଭଡ଼ା ଦେଉଥିଲେ। ଏଥିରୁ ସେ ଯେ ପ୍ରଚଣ୍ଡ ସ୍ୱାଭିମାନୀ ଥିଲେ ତାହା ଜଣାପଡ଼େ।

ମୃତ୍ୟୁ ପୂର୍ବରୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେବ ଏହା ସେ ଜାଣିସାରିଥିଲେ। ସେ ଥିଲେ ସମାଜସେବୀ। ଗରିବ ଲୋକଙ୍କ ପାଇଁ ଏକ ନଳକୂପ କରିଦେବାକୁ ସେ ଆଗରୁ କଥା ଦେଇଥିଲେ। ଫେବୃଆରୀ 1 ତାରିଖରେ ମଧୁବାବୁ ମ୍ୟୁନିସିପାଲିଟିକୁ ଚେକ୍ ଦେଲେ। ମରିବା ପୂର୍ବରୁ ସେ କହିଥିଲେ, ମୁଁ ତ ଯାଉଛି, ଏତିକି ମନେ ରଖିବ ଜଣେ ଓଡ଼ିଆ ଥିଲା, ପ୍ରଚଣ୍ଡ ସ୍ୱାଭିମାନୀ ପୁରୁଷ। ଶତାବ୍ଦୀର ସୂର୍ଯ୍ୟ ଅସ୍ତମିତ ହୋଇଗଲା 1936 ଏପ୍ରିଲ 3 ତାରିଖରେ। ତାଙ୍କ ମୃତ୍ୟୁରେ କବି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲେଖିଛନ୍ତି, ଜୀବନର ଋଣ ଶୁଝି ରଣଭୂମି ଜୁଝି ଜୁଝି ପଡ଼ିଗଲା ଶେଷେ ଆଜି ସଂଗ୍ରାମ କେଶରୀ, ତାହାର ଜନ୍ମ ମାଟି ଯାଇଅଛି ଆଜି ଫାଟି, ତାହାର ଜନ୍ମ ମାଟି ଯାଇଅଛି ଆଜି ଫାଟି, ମା କୋଳ ଶେଷେ ବୀର ନେଇଅଛି ବରି। ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ। ସେ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ, ଶତାବ୍ଦୀର ସୂର୍ଯ୍ୟ, ପଗଡ଼ି ପୁରୁଷ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ରଚନା କରିଛନ୍ତି ଶତାବ୍ଦୀର ସୂର୍ଯ୍ୟ ନାମକ ଉପନ୍ୟାସଟି। ଉନବିଂଶ ଶତାବ୍ଦୀରେ ଓଡ଼ିଆ ନବଜାଗରଣ ଓ ସେଥିରେ ମଧୁବାବୁଙ୍କ ଭୂମିକା ଏହାର ବିଷୟବସ୍ତୁ।

ମାନବ ମହାମାନବ ବା ମହାପୁରୁଷ ହେବା ଏତେ ସହଜ କଥା ନୁହେଁ। ସ୍ୱାର୍ଥ ତ୍ୟାଗ ପୂର୍ବକ ସାରା ଜୀବନ ଉତ୍ସର୍ଗ କରିବାକୁ ପଡ଼ିଥାଏ। ଦେଶ ପାଇଁ ଜାତି ପାଇଁ ନିଜକୁ ଦୀପ ଭଳି ଜାଳିବାକୁ ପଡ଼ିଥାଏ। ମଧୁସୂଦନ ଦାସ ବା ତୁମର ପ୍ରିୟ ମଧୁବାବୁଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ପିଲାମାନେ, ମଧୁବାବୁ କେବଳ ଉତ୍କଳ ଗୌରବ ନୁହନ୍ତି, ସେ ଭାରତର ଗୌରବ। ସିଏ ଓଡ଼ିଶାର ଗର୍ବ ଓ ଗୌରବ। ସେଇ ମହାନ ମହାପୁରୁଷଙ୍କୁ ଆମର ଶତ ଶତ ନମନ। ପିଲାମାନେ, ଆଜିର ଟୁକୁ ମୁସି କାର୍ଯ୍ୟକ୍ରମରେ ତୁମେମାନେ ଶୁଣିଲ ଆମ ରାଜ୍ୟର ବଡ଼ ମଣିଷ ମଧୁବାବୁ। କାର୍ଯ୍ୟକ୍ରମଟି ତୁମକୁ କେମିତି ଲାଗିଲା ନିହାତି ଭାବରେ ଛୋଟିଆ ମତାମତଟିଏ ରଖିବ। ତେବେ ମତାମତ ଜଣାଇବା ପାଇଁ ଆମର ଠିକଣା ଗୁଡ଼ିକ ଲେଖିନିଅ। ଚିଠି ମାଧ୍ୟମରେ ମତାମତ ଦେବା ପାଇଁ ଆମର ଠିକଣାଟି ହେଉଛି ଟୁକୁମୁସି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର ପିନ୍ 767001। ହ୍ୱାଟ୍ସଆପ୍ ବା ଟେକ୍ସଟ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8114659464। AIR ବଲାଙ୍ଗୀର @gmail.com। ଏହି ଆଇଡି ମାଧ୍ୟମରେ ନିଜର ମତାମତକୁ ମେଲ୍ରେ ମଧ୍ୟ ପଠାଇ ପାରିବ। ତେବେ ପିଲାମାନେ, ତୁମେମାନେ ମତାମତ

ଜଣାଇବାର ସମସ୍ତ ମାଧ୍ୟମ ମୁଁ ଜଣାଇ ଦେଇଛି। ଆଶା କରୁଛି ମତାମତଟିଏ ନିଶ୍ଚୟ ଦେବ। ଆଜି ତ ସମୟ ହେଇଯାଇଛି। ତୁମର ଅମୂଲ୍ୟ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ପାର୍ଥବୀ। ରହିଲି ତାହେଲେ।

0: ପ୍ରଚାର କଲୁ ଟୁକୁ ମୁସି କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି
2: ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
2: ଦେଖେଇ ହଉଛି
1: ଏବେ, ଯାଅ ଭାଇ।
3: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଦେଶଭକ୍ତି ଗୀତ ଶୁଣିବା ଶୁଭନାରାୟଣ ସ୍ୱାଇଁଙ୍କ ରଚନାରୁ ସମବେତ କଣ୍ଠରେ।

ଗାଇଛନ୍ତି ଭୂପିନ୍ଦର ମୌସମ କଥାଚିତ୍ର ପାଇଁ। ଗୁଲଜାରଙ୍କ ଗୀତ ରଚନା ସଙ୍ଗୀତ ମଦନ ମୋହନ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି ଏବେ, ଯାଅ ଭାଇ।
3: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଏବେ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ଲେଖୁ ଲେଖୁ ଲେଖିଦେଲି, ଗାଇଛନ୍ତି ଜଲି ମୁଖାର୍ଜୀ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ଟିକେ ଖରା ଟିକେ ଛାଇ, ଏହି କଥାଚିତ୍ରର ଗୀତ ଶୁଣିବା। ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଯଶସ୍ୱିନୀ ନାୟକ। ଗୀତ ରଚନା ଦେବୀ ଦତ୍ତ ମହାନ୍ତି, ସଙ୍ଗୀତ ବିଶ୍ୱରୂପ ମହାପାତ୍ର।

ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତପୁ ମିଶ୍ର। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତ ଦୀପକ କୁମାର ବେହେରା। ପରବର୍ତ୍ତୀ କଥାଚିତ୍ର ଗୁଣ୍ଡା।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ବୁଝିଲି ଶ୍ରୋତା ବନ୍ଧୁ, ଆମେ ସମସ୍ତେ ନିଜକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟକୁ କଣ୍ଟ୍ରୋଲ କରିବା, ଧୂମ ମଦ୍ୟପାନ ଠାରୁ ଦୂରେଇ ରହିବା, ସନ୍ତୁଳିତ ଖାଦ୍ୟ ପ୍ରତି ଯତ୍ନବାନ ହେବା, ଜୀବନଶୈଳୀକୁ ପରିବର୍ତ୍ତନ କରିବା, ନିୟମିତ ବ୍ୟାୟାମ କରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଉ ମାନସିକ ଚାପଠୁ ଦୂରେଇ ରହିବା, ସବୁ ଅବସ୍ଥାରେ ସବୁ କିଛିକୁ ରାଜି ରହି ଜୀବନକୁ ଆଗେଇ ନେବା, ସୁସ୍ଥ ରହିବା ଆଉ ସମସ୍ତଙ୍କୁ ସାଥିରେ ରଖି ଶାନ୍ତିରେ ରହିବା, ନା କ'ଣ କହୁଛନ୍ତି?

0: ଆମ ଶରୀରରେ ଯେତେ ପ୍ରକାର ଅଙ୍ଗ ରହିଛି ସବୁଠାରୁ ମୁଖ୍ୟ ଅଙ୍ଗ ହେଲା ହାର୍ଟ। କାହିଁକିନା ଶରୀରର ସବୁ ଅଙ୍ଗମାନଙ୍କୁ ଟିକେ ନା ଟିକେ ରେଷ୍ଟ ମିଳୁଛି, କିନ୍ତୁ ହାର୍ଟକୁ ବିଲକୁଲ ରେଷ୍ଟ ମିଳେ ନା। ଆପଣ ଉଠନ୍ତୁ, ଶୁଅନ୍ତୁ, ବସନ୍ତୁ, ଖାଆନ୍ତୁ, ଯାହା ବି କରନ୍ତୁ ନା କାହିଁକି, ହାର୍ଟ ସବୁବେଳେ ବିଟ୍ କରିଥାଏ ବା ବ୍ଲଡ଼କୁ ପମ୍ପିଂ କରିବାକୁ ପଡ଼ିଥାଏ। ଆଜିର ଆଧୁନିକ ଚିକିତ୍ସା ଯୁଗରେ ବି ହାର୍ଟ ଆଟାକ୍ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ସାଧାରଣ ଭାଷାରେ ଯଦି କୁହାଯାଏ, ହାର୍ଟ ବା ହୃତ୍ପିଣ୍ଡ ମଣିଷ ଶରୀରର ପ୍ରତ୍ୟେକ କୋଷ, ଟିସୁ ଏବଂ ଅଙ୍ଗକୁ ଅହରହ ରକ୍ତ ସଞ୍ଚାଳନ କରୁଥାଏ। ଆଉ ଯେତେବେଳେ ଆମ ହାର୍ଟ କୌଣସି କାରଣରୁ ବିଭିନ୍ନ କର୍ମ କରିବାରେ ଅସମର୍ଥ ହୋଇପଡ଼େ, ସେତେବେଳେ ହୋଇଥାଏ ହାର୍ଟ ଆଟାକ୍ ବା ହୃଦ୍ଘାତ। ତେବେ ବ୍ୟସ୍ତବହୁଳ ଜୀବନରେ କେମିତି ନେବେ ହୃତ୍ପିଣ୍ଡର ଯତ୍ନ, ହାର୍ଟ ଆଟାକ୍ରୁ କେମିତି ରଖିବେ ନିଜକୁ ସୁରକ୍ଷିତ, ସେଥିପାଇଁ ତ ଏଇଥର ବିଷୟବସ୍ତୁ ରହିଛି, ହୃଦ୍ରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ମଇ 13 ତାରିଖ ଦିନ ଏ ସମ୍ପର୍କିତ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ଏହାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବଦ୍ରୀ ଦଣ୍ଡପାଣି। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ବିଷୟବସ୍ତୁକୁ ନେଇକି ତ ଆମେ କଥାବାର୍ତ୍ତା କରିବା, କିନ୍ତୁ ଯେହେତୁ ଏବେ ଆମର କେତୋଟି କଲ୍ ଆସିଯାଇଛି, ପ୍ରଥମେ କଲ୍ ରିସିଭ୍ କରିନେବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
1: ନମସ୍କାର ମ୍ୟାଡମ୍,
0: କିଏ କହୁଥିଲେ?
1: ଗୋଲଗୋବିନ୍ଦ ମିଶ୍ର, ସୁଲେଗା, ଝାରସୁଗୁଡ଼ା ଜିଲ୍ଲାରୁ କହୁଛେ।
0: ଝାରସୁଗୁଡ଼ା ଜିଲ୍ଲାରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି?
1: ଶୁଣୁଛି ମ୍ୟାଡମ୍,
0: ବହୁତ ବଢିଆ ଲାଗିଲା, ଖୁସି ଲାଗିଲା। ହଁ, ଆମ ପାଖରେ ସାର୍ ପହଞ୍ଚି ଯାଇଛନ୍ତି, ଆପଣଙ୍କର କ'ଣ ସମସ୍ୟା ରହିଛି ଆପଣ ଜାଣିଛନ୍ତି? ଆଜି ଆମର କାର୍ଡିଓଲୋଜି ବିଭାଗରେ ଅଛନ୍ତି ସାର୍, ଆସୁଛନ୍ତି। ହଁ ସାର୍ ବସୁଛନ୍ତି, ଆପଣଙ୍କର କ'ଣ ପରାମର୍ଶ ନେବାର ଅଛି ନା ଜାଣିବାର ଅଛି, କ'ଣ ସମସ୍ୟା ଅଛି କହିଲେ?
1: ନମସ୍କାର ସାର୍।
2: ନମସ୍କାର, କୁହନ୍ତୁ।
1: ଏଇ ହୃଦ୍ରୋଗ ଅଛି, ମାନେ ହୃଦ୍ରୋଗର ହେବାର ମାନେ କାରଣଟା କ'ଣ ଅଛି? ଆଉ ଆମର ଏଇ ଯୋଉ TMT ଟେଷ୍ଟ ସାର୍, ମାନେ ଯୋଉ କରାହଉଛି ସେ TMT ଟେଷ୍ଟ ସାର୍ କ'ଣ ଆଉ କେତେବେଳେ ସାର୍ କରିବା ଦରକାର ଅଛି?
2: ଆଜ୍ଞା, ହୃଦ୍ରୋଗର ତ ଆପଣ ଯେମିତି ହୃଦ୍ରୋଗର ବହୁତ କାରଣ ଅଛି, ଯେମିତି ଆମେ ଛୋଟ ଛୁଆମାନଙ୍କର ଯଦି ଦେଖିବା, ସେମାନଙ୍କର କିଛି ମା ଛୁଆ ପେଟରେ ଥିଲାବେଳେ କିଛି ଜନ୍ମଗତ ତ୍ରୁଟି ଯୋଗୁଁ ହୋଇଥାଏ, ଯେମିତି ଆମେ ହୋଲ୍ କହନ୍ତି, ହାର୍ଟ ହୋଲ୍ ହେଲା, ତ ଛୋଟ ଛୁଆମାନଙ୍କର ସେ ସମସ୍ୟା ଥାଏ। ବାକି ମଣିଷଟା ଯେତେବେଳେ ବଡ଼ ହେବ, ଧୀରେ ଧୀରେ ତାର ଜୀବନଶୈଳୀ ରିଲେଟେଡ଼୍ ସମସ୍ୟା, ଯେମିତି ଡାଇବେଟିସ୍ ହେଲା, ବ୍ଲଡ଼୍ ପ୍ରେସର ହେଲା, ଅତ୍ୟଧିକ ଧୂମ୍ରପାନ ହେଲା, ସେସବୁ ଯୋଗୁଁ ଆମର ହାର୍ଟ ଭିତରେ ଯେଉଁ ରକ୍ତନଳୀ ଥାଏ ସେଗୁଡ଼ା ବନ୍ଦ ହୋଇଯାଇଥାଏ। ତ ଯେତେବେଳେ ବୟସ ଅଧିକା ହେବ, ହାର୍ଟ ଆଟାକ୍ ଆମେ କହୁ, ହାର୍ଟ ଆଟାକ୍ ହୁଏ ବେଳେବେଳେ ଆମର।

0: ପାର୍ଟର ମାଂସପେଶୀ ଯେଉଁ ଅଛି ସେ ମାଂସପେଶୀ
1: ଆଜ୍ଞା
0: ଦୁର୍ବଳ ହେଇଯାଏ, ଦୁର୍ବଳ ହେଇକି ଆମର ହାର୍ଟର ଯେଉଁ ପମ୍ପିଙ୍ଗ ପାୱାରଟା ଅଛି ସେଇଟା କମିଯାଏ। ତ ସେଇଟା
1: ଆଜ୍ଞା
0: ଯୋଗୁଁ ଆମେ ଯେଉଁଟା କହୁଛେ ହାର୍ଟ ଫେଲିଅର କହୁଛେ, ଯେମିତି ଆମର
1: ଆଜ୍ଞା
0: କିଡ଼ନୀ
1: ଆଜ୍ଞା
0: ଫେଲିଅର ଅଛି ସେମିତି ହାର୍ଟ ଫେଲିଅର,
1: ଆଜ୍ଞା
0: ହାର୍ଟ ତା'ର
1: ଆଜ୍ଞା
0: କାମ କରିପାରିବନି ଠିକରେ, ତା'ର ପମ୍ପିଙ୍ଗ ପାୱାରଟା କମିଯିବ। ଆଉ
1: ଆଜ୍ଞା
0: କିଛି ସମସ୍ୟା ଅଛି, ଯେମିତି ଆମର ହୃଦର ସ୍ପନ୍ଦନ ସମସ୍ୟା ଅଛି, ହୃତସ୍ପନ୍ଦନ
1: ଆଜ୍ଞା
0: ହଠାତ୍ ବଢ଼ିଯିବ ହଠାତ୍ କମିଯିବ, ସେ ସ୍ପନ୍ଦନର ରୋଗ ଅଛି, ତାର ବି ସମସ୍ୟା
1: ଆଜ୍ଞା
0: ଅଛି। ତ ଏସବୁ ମୋଟାମୋଟି ହାର୍ଟ ରୋଗ ଅଛି। ଆପଣ ସେକେଣ୍ଡ
1: ଆଜ୍ଞା
0: କ୍ୱେଶ୍ଚିନ୍ ଯେଉଁ ପଚାରିଲେ TMT, ଯେଉଁଟା ଆମେ କହୁଛେ ଟ୍ରେଡମିଲ୍ ଟେଷ୍ଟ,
1: ଆଜ୍ଞା ଆଜ୍ଞା
0: ଟ୍ରେଡମିଲ୍ ଟେଷ୍ଟଟା କିଛି ନୁହଁ, ଏଇଟା ଗୋଟେ ଏକ୍ସରସାଇଜ୍ ଟେଷ୍ଟଟା।
1: ଆଜ୍ଞା
0: ପେସେଣ୍ଟ କ'ଣ କରିବ, ଗୋଟେ ମେସିନ୍ ଉପରେ ଧାଇଁବ, ମେସିନ୍ ଉପରେ
1: ଆଜ୍ଞା
0: ଧାଇଁଲା ପରେ ତା'ର ଯେଉଁ
1: ଆଜ୍ଞା
0: ଏକ୍ସର୍ସନ୍ ଯୋଗୁଁ, ଯେଉଁ ପରିଶ୍ରମ ଯୋଗୁଁ ହାର୍ଟ ଉପରେ
1: ଆଜ୍ଞା
0: ଟିକେ ପ୍ରେସର୍ ପଡ଼ିବ। ହାର୍ଟ ଉପରେ
1: ଆଜ୍ଞା
0: ପ୍ରେସର୍ ପଡ଼ିଲେ ଯଦି କିଛି ହାର୍ଟରେ
1: ଆଜ୍ଞା
0: ସମସ୍ୟା ଥିବ, ତାହେଲେ
1: ଆଜ୍ଞା
0: ସେ ଲୋକଟି ଧାଇଁଲା ବେଳେ ତା'ର ଲକ୍ଷଣ ଦେଖାଯିବ, ଲକ୍ଷଣ
1: ଆଜ୍ଞା
0: ଦେଖାଯିବ। ତା ସାଙ୍ଗରେ ଆମେ ECG ବି କରିଥାଉ, କଣ୍ଟିନ୍ୟୁଅସ୍ ECG
1: ଆଜ୍ଞା
0: କରିଥାଉ। ଯେତେ ସମୟ ସେ
1: ଆଜ୍ଞା
0: ଧାଉଁଥିବ ସେତେ ସମୟ ECG ହେଉଥିବ। ତ
1: ଆଜ୍ଞା
0: ସେ ECG ବି କିଛି ପ୍ରୋବ୍ଲେମ୍ ଥିଲେ ହାର୍ଟରେ, ECGରେ ବି ପ୍ରୋବ୍ଲେମ୍ ଆସେ। ତ ଆମେ ସେ ଯେଉଁ
1: ଆଜ୍ଞା
0: ଧାଇଁଲା
1: ଆଜ୍ଞା
0: ବେଳେ ECGଟା ଦେଖିବା ଆଉ
1: ଆଜ୍ଞା
0: ପେସେଣ୍ଟର ଲକ୍ଷଣଟା ଦେଖିବା, ସେଇଟା ହିଁ ତା'ର
1: ଆଜ୍ଞା
0: ମାନେ ଉପକାରିତା।
1: ଆଜ୍ଞା ଆଉ ଗୋଟେ ଆଜ୍ଞା ଗୋଟେ ଶେଷ ପ୍ରଶ୍ନ ଏଇଟା ଅଛି ଆଜ୍ଞା,
0: ଆଜ୍ଞା
1: ଯେ ଯେମିତିକି ଆଜ୍ଞା ମୋର ଟିକେ ସୁଗର ଅଛି ଆଜ୍ଞା, ମୁଁ ଏଇଟା ଜଷ୍ଟ ଗୋଟେ ହପ୍ତାହ ଆଗରୁ ଟେଷ୍ଟ କରିଥିଲି, 210 ଥିଲା। ତ ସେଟା ମୋର ମାନେ ହାର୍ଟରେ କିଛି ପ୍ରୋବ୍ଲେମ୍ ପକେଇବ କି ତାହେଲେ ମୋତେ କ'ଣ ସାବଧାନ ମାନେ ରହିବା ଲାଗି ପଡ଼ିବ?
0: ଆପଣଙ୍କର ଡାଇବେଟିସ୍ ଯଦି ପୁରା ଟାଇଟ୍ କଣ୍ଟ୍ରୋଲ ହେଇକି ନ ରହିବ, ତାହେଲେ
1: ଆଜ୍ଞା
0: ହାର୍ଟ ଉପରେ ସେ ପ୍ରଭାବ ପକାଏ। ତ ତେଣୁକରି ଆପଣ
1: ଆଚ୍ଛା
0: ଡାଇବେଟିସ୍ ପୁରା କଣ୍ଟ୍ରୋଲ କରିକି ରଖନ୍ତୁ। ଆପଣ ଯେଉଁ ଡାକ୍ତରଙ୍କୁ ଦେଖାଉଛନ୍ତି,
1: ଆଜ୍ଞା
0: ଯେମିତି ସୁଗାରଟା ପୁରା କଣ୍ଟ୍ରୋଲ ହେଇକି ରହିବ, ଆମର ଖାଲି ପେଟରେ ଯେମିତି
1: ସୁଗର ନାଇଁ, ସୁଗର ଆଣିଛି ଆଜ୍ଞା, ପ୍ରତ୍ୟେକ ପରୀକ୍ଷା କରିକି ସୁଗର ଆଣିଛି।
0: ହଁ, କିନ୍ତୁ ରେଗୁଲାର ପ୍ରତି 3 ମାସରେ ଆପଣ ଚେକ୍ କରୁଥାନ୍ତୁ, ଯେମିତି ସିଏ ମାନେ
1: ଆଜ୍ଞା
0: ନିୟନ୍ତ୍ରଣ ବାହାରକୁ ନଯାଏ। ଠିକ୍ ଅଛି,
1: ଆଜ୍ଞା
0: ହଉ,
1: ଠିକ୍ ଅଛି
0: ଧନ୍ୟବାଦ,
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ, ଆଜ୍ଞା
0: ଆଜ୍ଞା
2: ଧନ୍ୟବାଦ ଭାଇ,
1: ବହୁତ ବହୁତ ଧନ୍ୟବାଦ, ବହୁତ।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଠିକ କାର୍ଯ୍ୟକ୍ରମ,
3: ଆଜ୍ଞା ନମସ୍କାର।
2: ନମସ୍କାର,
3: ମୁଁ ଫୁଲବାଣୀରୁ ଅନିତା ପଟ୍ଟନାୟକ କହୁଥିଲି।
2: କୁହନ୍ତୁ, ଆପଣଙ୍କର କ'ଣ ଜାଣିବାର ଅଛି ନା ସମସ୍ୟା ରହିଛି, କିଛି ପରାମର୍ଶ ନେବାକୁ ଚାହୁଁଛନ୍ତି?
3: ହଁ, ଆଜିକାଲି ଯୁବପିଢ଼ି ମାନଙ୍କୁ କାହିଁକି ବେଶୀ ହାର୍ଟ ଆଟାକ୍ ହୁଏ?
0: ନମସ୍କାର,
3: ନମସ୍କାର,
0: ହଁ ନମସ୍କାର, ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ। ଯେ ଆମେ ଦେଖୁଛୁ ଯେ କିଛି ବର୍ଷ ତଳେ, 20-30 ବର୍ଷ ତଳେ ଯେଉଁ ହାର୍ଟ ଡିଜିଜ୍ଟା 70-80-60 ପରେ ହେଉଥିଲା, ବର୍ତ୍ତମାନ ସେଇଟା ଏଜ୍ଟା ଟିକେ କମିଯାଇଛି। ଇଭେନ୍ ଆମେ ଦେଖୁଛୁ 20-30 ବର୍ଷରେ ମଧ୍ୟରେ ହାର୍ଟ ଆଟାକ୍ ହେଉଛି, କାର୍ଡ଼ିଆକ୍ ଆରେଷ୍ଟ ହେଉଛି, ଆଉ ଏମିତି ଦେଖାଯାଇଛି ଯେ ପାଶ୍ଚାତ୍ୟ ଦେଶରେ ଯେଉଁ ହାର୍ଟ ଆଟାକ୍ ଆସେ, ଆଉ ଆମ ଇଣ୍ଡିଆର ଲୋକଙ୍କୁ ଯେଉଁ ହାର୍ଟ ଆଟାକ୍ ଆସେ, ତା'ର ମାନେ ବୟସ ଡିଫରେନ୍ସ ଆମକୁ ପ୍ରାୟ 10 ବର୍ଷ ଜଲ୍ଦି ହୋଇଥାଏ। ମାନେ ଗୋଟେ ଆମେରିକା କିମ୍ବା ୟୁରୋପର ଲୋକଙ୍କୁ ଯଦି 60-70 ହାର୍ଟ ଆଟାକ୍ ଆସୁଛି, ତାହେଲେ ଭାରତୀୟ ଲୋକଙ୍କୁ ପ୍ରାୟ 10 ବର୍ଷ ଆଗରୁ ଆସିଥାଏ। ତ ୟାର ମୂଳ କାରଣ ହେଉଛି ଯେ ଆମେ କହୁଛେ ମାନେ ଇଣ୍ଡିଆ ହେଉଛି ଡାଇବେଟିସ୍ର କ୍ୟାପିଟାଲ, ମାନେ ଡାଇବେଟିସ୍ ବହୁତ ବଢ଼ିଯାଇଛି ଇଣ୍ଡିଆରେ। ସବୁଠୁ ଅଧିକା ରୋଗୀ ଡାଇବେଟିସ୍ ରୋଗୀ ଅଛନ୍ତି ଇଣ୍ଡିଆରେ। ଆଉ ଦ୍ୱିତୀୟ କଥା ହେଉଛି ଯେଉଁ ସ୍ୱାସ୍ଥ୍ୟ ସଚେତନତା, ପାଶ୍ଚାତ୍ୟ ଦେଶରେ ସଚେତନତା ଅଧିକା, କିନ୍ତୁ ଆମ ଭାରତବର୍ଷରେ ସଚେତନତା ଟିକେ କମିଯାଇଛି, ପ୍ଲସ୍ ଡାଇବେଟିସ୍ର ମାତ୍ରାଟା ଅଧିକା। ତୃତୀୟ କାରଣ ହେଲା ଯେ ଆମର ୟଙ୍ଗଷ୍ଟାର ଆଉ ୟଙ୍ଗ ମାସ୍ ଯେଉଁମାନେ ଅଛନ୍ତି, ସେମାନଙ୍କର ଦିନଚର୍ଯ୍ୟା, ଖାଇବା ପିଇବା ଶୈଳୀ ଆଉ ବଦଭ୍ୟାସ, ସେଗୁଡ଼ା ସବୁ ବଢ଼ିଯାଇଛି। ଯେମିତି ଆଜିକାଲି ଦେଖିବେ 25 ବର୍ଷ, 15 ବର୍ଷ, 20 ବର୍ଷ ପିଲା ଅତ୍ୟଧିକ ଧୂମ୍ରପାନ ବା ସ୍ମୋକିଂ କରୁଛନ୍ତି, ଡ୍ରଗ୍ସ ନେଉଛନ୍ତି, ତାପରେ କୁସଙ୍ଗରେ ପଡ଼ିକି ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି, ତାପରେ ଶୋଇବା ଉଠିବା ଶୈଳୀ ଚେଞ୍ଜ ହୋଇଯାଇଛି, ଷ୍ଟ୍ରେସ୍ ଲେଭେଲ୍ ଚେଞ୍ଜ ହୋଇଯାଇଛି, ଲୋକଙ୍କର ଏକ୍ସପେକ୍ଟେସନ୍ସ ବଢ଼ିଯାଇଛି, ଷ୍ଟ୍ରେସ୍ ଲେଭେଲ୍ ବଢ଼ିଯାଇଛି। ତ ଏସବୁ କାରଣ ଯୋଗୁଁ ଅତି କମ୍ ବୟସରେ ଆମେ ଦେଖୁଛୁ ହାର୍ଟ ଆଟାକ୍ ହେଉଛି। ଇଭେନ୍ 20-25 ବର୍ଷରେ ହାର୍ଟ ଆଟାକ୍ ଦେଖୁଛୁ, ତା'ର ମୁଖ୍ୟ କାରଣ ହେଉଛି ସ୍ମୋକିଂ, ଷ୍ଟ୍ରେସ୍, ଆଉ ଯେଉଁ ଖାଦ୍ୟଶୈଳୀ ଆଉ ଜୀବନଚର୍ଯ୍ୟା। ଧନ୍ୟବାଦ,
2: ଠିକ୍ ଅଛି ମ୍ୟାଡମ୍, ଧନ୍ୟବାଦ।
4: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ। ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ

0: ସେ ହାର୍ଟ ଫେଲିଅର୍ ବିଭିନ୍ନ ଲକ୍ଷଣ ଅଛି, ଯେମିତି ଧଇଁ ସଇଁ ଲାଗିବା, ଗୋଡ଼ ହାତ ଫୁଲିବା, ଶୋଇଲେ ଧଇଁ ସଇଁ ଲାଗିବା, କିମ୍ବା ଅତ୍ୟଧିକ ଚାଲିଲେ କିମ୍ବା କାମ କଲେ ଧଇଁ ସଇଁ ହେବା, ଏସବୁ ତା'ର ହାର୍ଟ ଫେଲିଅର୍ର ଲକ୍ଷଣ ହୋଇଥାଏ। ମୁହଁ ବି ଫୁଲିଥାଏ, ଗୋଡ଼ ବି ଫୁଲିଥାଏ, ଏସବୁ ତା'ର ଲକ୍ଷଣ ହୋଇଥାଏ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।

0: ଆଉ
1: କିଛି ରୋଗ ଅଛି? ପୁରୁଣା ରୋଗ, ବ୍ଲଡ ପ୍ରେସର, ଡାଇବେଟିସ?
0: ନାଇଁ କିଛି ନାହିଁ, କିନ୍ତୁ ଗ୍ୟାଷ୍ଟ୍ରିକ ଟିକେ ଅଛି, କିନ୍ତୁ ବହୁତ ଜୋରରେ ପେନ୍ ହେଲା ବୋଲିକି ଡାକ୍ତରଙ୍କ ସହିତ ପରାମର୍ଶ କଲି। ସେ କହିଲେ ଏଇଟା କ'ଣ ଛାତିର ଦରଜ ହେଉଛି, ତମେ ଗୋଟେ କ'ଣ ଇସିଜି କାଢିବା ପାଇଁ କହିଲେ। ତ ଏଇ ଯୋଉ ମେଡିସିନ ଦୋକାନରୁ ଗୋଟେ ଟାବଲେଟ ଗୋଟେ ଖାଇଲେ ମୋ ଛାତିରେ ଟିକେ ଭଲ ଲାଗିଲା। ତାଙ୍କେ କହୁଛନ୍ତି ଇସିଜି କାଢିକି ହାର୍ଟ ଆଟାକ୍ ହେଲା ଭଳିଆ ଦେଖାଯାଉଛି ବୋଲିକି କହିଲେ। ତ କ'ଣ ଏଇଟା
1: ଦେଖନ୍ତୁ, ଯେଉଁ ଆପଣ ଯେଉଁ ପ୍ରକାର କହୁଛନ୍ତି ଛାତି ବଥା, ଛାତି ବଥା ଆପଣ ନିଜକୁ ନିଜେ ଚାରିଟା କ୍ୱେଶ୍ଚିନ୍ ପଚାରନ୍ତୁ। ଏ ଚାରିଟା କ୍ୱେଶ୍ଚିନ୍ରୁ ଯଦି ଦୁଇଟା ବି କ୍ୱେଶ୍ଚିନ୍ ୟେସ୍ ହେଉଛି, ତାହେଲେ ସିଏ ହାର୍ଟ ଆଟାକ୍ର ଲକ୍ଷଣ ହେଇପାରେ। ପ୍ରଥମ କଥା ହେଉଛି ଛାତି ବଥାଟା କେଉଁଠି ହେଉଛି। ଛାତି ବଥାଟା ଯଦି ପୁରା ସେଣ୍ଟର୍ରେ ହେଉଛି, ଆଉ ବହୁତ ଜାଗାରେ ହେଉଛି, ଆଉ ସେଇଟା ଯଦି ବାଁ ହାତକୁ କିମ୍ବା ଡାହାଣ ହାତକୁ କିମ୍ବା ଦୁଇଟା ଜାଗା ହାତକୁ ଯାଉଛି, ଆଉ ଛାତି ବଥାଟା ଯଦି ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଡ଼ି ଚଢ଼ିଲେ ବଢ଼ୁଛି, ଏବଂ ରେଷ୍ଟ ନେଲେ ସାଙ୍ଗେ ସାଙ୍ଗେ କମିଯାଉଛି, ତାହେଲେ ସେ ହାର୍ଟ ବ୍ଲକେଜ୍ର ଲକ୍ଷଣ ହେଇପାରେ। ତ ଏ ଯେଉଁ ତିନିଟା କଥା ହେଲା, କେଉଁ ଜାଗାରେ ହେଉଛି, କ'ଣ କଲେ ବଢ଼ୁଛି, କ'ଣ କଲେ କମୁଛି, ଠିକ୍ ଅଛି, ଆଉ ସେଇ ଜାଗାରେ ହିଁ ରହୁଛି କି ଆଉ କୁଆଡ଼େ ଯାଉଛି। ତ ଏ ତିନିଟା ଚାରିଟା କ୍ୱେଶ୍ଚିନ୍ରୁ ଆପଣଙ୍କର ଯଦି ଯେକୌଣସି ଗୋଟେ କିମ୍ବା ଦୁଇଟା ପଜିଟିଭ, ଯେମିତି ଆପଣ କହିଲେ ମଝି ଛାତିରେ ଯଦି ବଥା ହେଉଥିବ, ସେ ବଥାଟା ଗୋଟିଏ ପିନ୍ ପଏଣ୍ଟ ହେଇକି ରହେନି ୟୁଜୁଆଲି, ଯେମିତି ଲୋକ ଗୋଟିଏ ଆଙ୍ଗୁଠି ଦେଖାନ୍ତି, ସେମିତି ଯଦି ହେଉଛି ତାହେଲେ ଏଇଟା ହାର୍ଟ ଆଟାକ୍ର ଲକ୍ଷଣ ନହେଇପାରେ। ପୁରା ଛାତିଟା, ଆଗ ପଟ ଛାତିଟା ପୁରା ବଥା ହେବ, ଏମିତି ଲାଗିବ କି ଛାତି ଉପରେ କିଏ ଗୋଟେ ଓଜନ ରଖିଦେଇଛି କିମ୍ବା ଛାତି ଗୋଟେ ବୋଝ ରଖିଦେଇଛି, ସେ ଟାଇପ୍ର ଯଦି ଫିଲିଂ ଆସୁଥିବ, ଆଉ ସେଇଟା ଦୌଡ଼ାଦୌଡ଼ି କଲେ, କାମ କଲେ, ସିଡ଼ି ଚଢ଼ିଲେ ବଢ଼ୁଥିବ, ଆଉ ରେଷ୍ଟ ନେଲେ କମିଯାଉଥିବ। ଏସବୁ ଯଦି ପ୍ରକାର ଅଛି ତାହେଲେ ତାହେଲେ ଆପଣ କିଛି ବ୍ୟସ୍ତ ହୁଅନ୍ତିନି। ତଥାପି ଯେହେତୁ ଆପଣଙ୍କର ବୟସ 45 ହେଲାଣି, ରୁଟିନ୍ ଇସିଜି କରିବାରେ କିଛି ଅସୁବିଧା ନାହିଁ, ଆପଣ ଇସିଜି ଗୋଟେ କରିପାରିବେ।
2: ଏଇଠି ଆପଣଙ୍କ ମାଧ୍ୟମରେ ଭଉଣୀ ଆମେ ଗୋଟେ କଥା କହିବୁ, ଯେ ଯଦି କିଛି ରୋଗ ହେଉଛି, ଆପଣ ଡକ୍ଟରଙ୍କ ପରାମର୍ଶ ନେଇକି ଔଷଧ ଖାଆନ୍ତୁ, ଦୋକାନକୁ ଯାଇକି ମାଗିକି ଔଷଧ ଖାଆନ୍ତୁ ନାହିଁ ବାରମ୍ବାର। ଆମେ ସେଇଟା ଆପଣଙ୍କୁ ମାନେ ରିକ୍ୱେଷ୍ଟ କରୁଛୁ ଯେ ସେମିତି କଲେ ପଛକୁ ଯେଉଁ ଅସୁବିଧାଟା ହୁଏ ସେତେବେଳେ ମାନେ ରୋଗଟା ବଢ଼ିଯାଇଥାଏ।
1: ସେ ମ୍ୟାଡ଼ାମ୍ ଠିକ୍ କଥା କହିଲେ ଯେ ଆପଣ ଯାଞ୍ଚ କରାନ୍ତୁ, କାହିଁକିନା ଇସିଜିଟା ଆଜିକାଲି ସବୁ ଜାଗାରେ ଆଭେଲେବୁଲ୍ ଅଛି, ଏଇଟା ଏମିତି କଷ୍ଟଲି ଟେଷ୍ଟ ବି ନୁହଁ, ତ ତେଣୁକରି ଆମେ ନିହାତି କରିବା ଦରକାର।
3: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍, ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
3: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର, କିଏ କହୁଥିଲେ? ଶ୍ୟାମସୁନ୍ଦର ବାବୁ, କୋଉଠୁ କହୁଛନ୍ତି ଆପଣ? ସେରଗଡରୁ କହୁଥିଲେ। ଆଜି ଜାଣିଛନ୍ତି ଆମର ହୃଦରୋଗ ବିଶେଷଜ୍ଞ ଆସିଛନ୍ତି ଡକ୍ଟର ବଦ୍ରୀ।
5: ଆପଣଙ୍କର
2: ତାହେଲେ କଣ ସମସ୍ୟା ରହିଛି?
5: ଗୋଟେ ନିୟମିତ ଶ୍ରୋତା, ସେଥିପାଇଁ ଶୁଣୁଥିଲି ତ।
1: ନମସ୍କାର, ନମସ୍କାର ଶ୍ୟାମସୁନ୍ଦର ବାବୁ, କୁହନ୍ତୁ ଆପଣଙ୍କ କଣ ପ୍ରଶ୍ନ ଅଛି, କୁହନ୍ତୁ।
5: ମାନେ ଏମିତି ଏମିତି ବେଳେ ବେଳେ ହଉଛି ଯେ ପ୍ରାୟ ଆଫ୍ଟର 50 ବିଭିନ୍ନ ପ୍ରକାରର ତ ସବୁ ଇଏ ଆସୁଛି, ହେଲେ ହୃଦରୋଗର ସିମ୍ପଟମ୍ସ କେମିତି ଜଣା ପଡିବ ଆଫ୍ଟର 50? କ'ଣ ତା ପାଇଁ ପ୍ରିକସନ ନେଇ ହବ କି?
1: ହଁ, ନିହାତି ଆପଣ ବହୁତ ଭଲ ପ୍ରଶ୍ନଟି ପଚାରିଛନ୍ତି। ଯେ ଲକ୍ଷଣ ଯଦି କହିବା, ଚାରି ପାଞ୍ଚଟା ଲକ୍ଷଣ ଅଛି। ଗୋଟେ ହେଉଛି ଛାତି ବଥା ହେବା, ପୁରା ମଝି ଛାତି ବଥା ହେବ, ଦୌଡ଼ାଦୌଡ଼ି କଲେ ବଥା ହେବ, ସିଡ଼ି ଚଢ଼ିଲେ ବଥା ହେବ, ରେଷ୍ଟ ନେଲେ କମିଯିବ। ଦ୍ୱିତୀୟଟି ହେଉଛି ଅତ୍ୟଧିକ ଧଇଁ ସଇଁ ଲାଗିବା। ଆପଣଙ୍କୁ ଆଗରୁ ଧଇଁ ସଇଁ ଲାଗୁନଥିଲା, କିନ୍ତୁ ଲକ୍ଷ୍ୟ କରିବେ ଯଦି କିଛି ଦିନ ଆଗରୁ ଯଦି ଠିକ୍ଠାକ୍ ଥିଲେ, ଯଦି ରିସେଣ୍ଟରେ ଯଦି କିଛି ଧଇଁ ସଇଁ ଲାଗୁଛି କିମ୍ବା ସିଡ଼ି ଚଢ଼ିଲେ କିମ୍ବା ଉଠାଣି ଚଢ଼ିଲେ, କାମ କଲେ ଧଇଁ ସଇଁ ଲାଗୁଛି, ଆଉ ରେଷ୍ଟ ନେଲେ କମିଯାଉଛି, ତ ସେଇଟା ବି

0: ରୋଗର ଲକ୍ଷଣ ହୋଇପାରେ। ତୃତୀୟ ହେଉଛି ଅତ୍ୟଧିକ ଥକାପଣ ଲାଗିବା, ବହୁତ ଫେଟିକ୍ ଯେଉଁଟା ଆମେ କହୁଛନ୍ତି, ଆଗରୁ ହେଉନଥିଲା ଏବେ ଯଦି ହେଉଛି ବହୁତ ହାଲିଆ ଥକାପଣ ହେବା, ସେଇଟା ଗୋଟେ ଲକ୍ଷଣ ହୋଇପାରେ। ଚତୁର୍ଥଟି ହେଉଛି ଆମର ମୁଣ୍ଡ ବୁଲେଇକି କିଛି ଲୋକ ପଡ଼ିଯାଆନ୍ତି, ହୃଦସ୍ପନ୍ଦନ ହଠାତ୍ ବଢ଼ିଯିବ, ଛାତି ଧଡ଼ଧଡ଼ ହେବ, କିମ୍ବା ଆଖି ବୁଲେଇକି ପଡ଼ିଯିବା, ହଠାତ୍ ମୂର୍ଚ୍ଛା ହୋଇଯିବା, ଏସବୁ ବି କିଛି ସ୍ପନ୍ଦନଜନିତ ରୋଗ ଅଛି, ହୃଦସ୍ପନ୍ଦନଜନିତ ରୋଗ, ତାହା ବି ଲକ୍ଷଣ ହୋଇପାରେ। ତ ଆପଣ ନିହାତି ଯଦି ଏସବୁ କିଛି ଲକ୍ଷଣ ଥାଏ, ବେଳେବେଳେ ଫୁଲା ବି ହୋଇଥାଏ, ଆଖି ଫୁଲିବ, ମୁହଁ ଫୁଲିବ, ଗୋଡ଼ ଫୁଲିବ, ଏ ଫୁଲା ରୋଗ ବି ବେଳେବେଳେ ହାର୍ଟ ରୋଗର ଲକ୍ଷଣ ହୋଇଥାଏ। ତେଣୁ ଏହି ପ୍ରକାର ଯଦି କିଛି ରୋଗ ଅଛି, ଲକ୍ଷଣ ଅଛି, ତାହେଲେ ଆମେ ଯାଞ୍ଚ କରିବା।
1: ତାଙ୍କର ସେକେଣ୍ଡ ଥିଲା ଯେ 50 ବର୍ଷ ବୟସ ପରେ କ'ଣ ସିଏ ପ୍ରିଭେନ୍ସନ୍ ନେଇପାରିବେ ନ ହେବା,
0: ଏଇଟା ବହୁତ ଭଲ ପ୍ରଶ୍ନ ଯେ 50 ବର୍ଷ ପରେ କ'ଣ ପ୍ରିକସନ୍ ନେବେ। 50 ବର୍ଷ ତ ନେ ଆଜିକାଲି ମାନେ ପାଠ କହୁଛି ଯେ ଇଭେନ୍ 30 ବର୍ଷରୁ ଆମେ ପ୍ରିକସନ୍ ନେବା। ପ୍ରଥମ ପ୍ରିକସନ୍ ହେଉଛି ଆମର ଓଜନ ବଢ଼େଇବାନି, ଓଜନ ବଢ଼ିବାକୁ ଦେବାନି, ଆମର ଉଚ୍ଚତା ଅନୁସାରେ ଓଜନ ଠିକ୍ଠାକ୍ ରଖିବା। ସେକେଣ୍ଡ ହେଉଛି ବିଭିନ୍ନ ପ୍ରକାର ଯେଉଁ ଅଛି ଆଜିକାଲି, ଯେଉଁ ମଦ୍ୟପାନ ହେଲା, ଧୂମ୍ରପାନ ହେଲା, ଏସବୁଠୁ ଦୂରେଇ ରହିବା। ଚତୁର୍ଥଟି ହେଲା ଆମର ଯଦି କିଛି ରୋଗ ଅଛି, ଯେମିତି ବ୍ଲଡ୍ ପ୍ରେସର ହେଲା, ଡାଇବେଟିସ୍ ହେଲା, ସେସବୁ ଯଦି ଅଛି ତାକୁ ଯେମିତି ନିୟନ୍ତ୍ରିତ କରିକି ରଖିବା। ଚତୁର୍ଥଟି ହେଲା ଅତ୍ୟଧିକ ଷ୍ଟ୍ରେସ୍ ଆଉ ଅତ୍ୟଧିକ ଲୁଣ ଏବଂ ତେଲର ସେବନ, ଯେମିତି ଆମେ ଆଜିକାଲି ଯେଉଁ ଖାଦ୍ୟରେ ଅତ୍ୟଧିକ ତେଲର ମାତ୍ରା, ଯେଉଁଟା ଆମେ କହୁଛେ ସାଚୁରେଟେଡ୍ ଫ୍ୟାଟି ଆସିଡ୍ କହୁଛେ, ଅତ୍ୟଧିକ ତେଲ, ମସଲା ଆଉ ଲୁଣ, ଏ ତିନିଟାରୁ ଯଦି ଆମେ ନିବୃତ ରହିବା।
2: ନାଇଁ ସାର୍, ମୋର ତ ବିପି ଅଛି, ହେଲେ ଏଇଠି କଣ ହେଲା, ମୁଁ ଯେତେବେଳେ ସିଡି ଆଗ ଚଢି ପଡୁଥିଲି, 3 ମହଲା ପର୍ଯ୍ୟନ୍ତ ପଳଉଥିଲି, କିଛି ଅସୁବିଧା ହଉନଥିଲା। ଏବେ ଟିକେ ଗଲେ ପୁରା ଧଇଁସଇଁ ଲାଗିଯାଉଛି।
0: ତାର ଗୋଟେ କାରଣ ହେଇପାରେ ଯେ ଆପଣଙ୍କର ବିପି ଯଦି ନିୟନ୍ତ୍ରିତ ନଥିବ ତାହେଲେ ବି ଧଇଁସଇଁ ଲାଗିବ। ଦ୍ୱିତୀୟ ହେଉଛି ଯଦି କିଛି
2: ମେଡିସିନ ସବୁବେଳେ ନିଏ ପ୍ରାୟ ମୁଁ,
0: ସେଟା ଆପଣ କଣ୍ଟ୍ରୋଲ କରିବାକୁ ପଡ଼ିବ ବିପି ମେଡିସିନ ଖାଇକି। ତା ବାଦ ଯଦି କିଛି ବିପି କଣ୍ଟ୍ରୋଲରେ ଥାଇକି ମଧ୍ୟ ଯଦି ଆପଣଙ୍କୁ ଲକ୍ଷଣ ଆସୁଛି, ତାହେଲେ ହୃଦରୋଗୀଙ୍କ
2: ଆମର ବେଳେବେଳେ ଏମିତି ମାନେ ଛାତିର ପିଞ୍ଜରା ହାଡ଼ର ଠିକ ତଳଟାକୁ ଟିକେ କେତେବେଳେ କେମିତି ବେଶୀ ଟିକେ ପେନ୍ ହେଇଯାଉଛି।
0: ହଁ ହେଇପାରେ, ଯଦି ଆପଣଙ୍କର ସେ ପେନ୍ଟା ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଡ଼ି ଚଢ଼ିଲେ, କାମଦାମ କରିଦେଲେ ବଢ଼ୁଛି ଏବଂ ରେଷ୍ଟ ନେଲେ କମିଯାଉଛି, ତାହେଲେ ସେ ପେନ୍ଟା ମାନେ ହାର୍ଟର ବ୍ଲକେଜ୍ର ଲକ୍ଷଣ ହେଇପାରେ। ଆପଣ ଟିକେ ପରାମର୍ଶ କରିକି ECG ଏବଂ ଅନ୍ୟାନ୍ୟ ଯାହା ଟେଷ୍ଟ ଅଛି ସେସବୁ ଟେଷ୍ଟ କରିଦେଲେ ଭଲ ହେବ। ଯେହେତୁ ବୟସ ବି 50 ହେଲାଣି ଆଉ ବ୍ଲଡ୍ ପ୍ରେସର ବି ଅଛି, ତ ସେସବୁ ଦୃଷ୍ଟିରୁ ଦେଖିଲେ ଆମେ ଯାଞ୍ଚ କରିଦେବାଟା ଭଲ।
1: ହଉ ଭାଇ, ରହିଲୁ, ଧନ୍ୟବାଦ। ଏଠି ଆମ ଶ୍ରୋତାବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ, ଯେଉଁ ହାର୍ଟ ଆଟାକ୍ କହୁଛନ୍ତି, କାର୍ଡିଆଟିକ୍ ଆରେଷ୍ଟ କହୁଛନ୍ତି, ହାର୍ଟ ଫେଲିୟର କହୁଛନ୍ତି, ଆ ଭିତରେ ସବୁ କ'ଣ ଗୋଟେ ଜିନିଷ ନା ଏଇଟା ଅଲଗା ଅଲଗା ଅଛି, ପାର୍ଥକ୍ୟ ଅଛି?
0: ଏଇଟା ବଢ଼ିଆ ପ୍ରଶ୍ନଟେ ଯେ ଆମେ କହୁଛେ ହାର୍ଟ ଆଟାକ୍ ଯେଉଁଟା କହୁଛେ, ଏଇଟା ହାର୍ଟ ଭିତରେ ଯେଉଁ ରକ୍ତ ନଳୀ ଅଛି।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର।
3: ନମସ୍କାର,
1: କିଏ କହୁଥିଲେ?
3: ମୁଁ କହୁଥିଲି ବିଶ୍ୱଜିତ ପାଣିଗ୍ରାହୀ କହୁଥିଲି।
1: ବିଶ୍ୱଜିତ ଭାଇ କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ତାରାତାରିଣୀ ପାଖରୁ, ପୁରୁଷୋତ୍ତମପୁରରୁ କହୁଥିଲି।
1: ପୁରୁଷୋତ୍ତମପୁରରୁ କହୁଛନ୍ତି, ଆଜି ଜାଣିଛନ୍ତି ବୋଧେ ଆପଣ ଆମ ପାଖରେ ହୃଦରୋଗ ବିଶେଷଜ୍ଞ ଅଛନ୍ତି, ୟାକୁ ନେଇକି ଆପଣଙ୍କର ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି, କ'ଣ ପରାମର୍ଶ ନେବେ ପଚାରନ୍ତୁ।
3: ଡାକ୍ତର ସାର୍ ନମସ୍କାର।
0: ନମସ୍କାର, ନମସ୍କାର, କୁହନ୍ତୁ।
3: ଆଚ୍ଛା ସାର୍, ଏବେ ଆଗ ଗୋଟେ 50-100 ବର୍ଷ ତଳେ ହାର୍ଟ ରୋଗ ଥିଲା ନା ଏବେ ଜଷ୍ଟ ଆରମ୍ଭ ହେଇଛି?
0: ନା ନା, ହାର୍ଟ ରୋଗ ତ ଆଗରୁ ବି ଥିଲା, ମାନେ ମନୁଷ୍ୟ ସୃଷ୍ଟି ଆଗରୁ ହିଁ ଅଛି ରୋଗ, କିନ୍ତୁ ରୋଗ ଅଛି ତ ଆମେ ଯେଉଁ ରୋଗଟା, କିନ୍ତୁ ତାର ପ୍ୟାଟର୍ଣ୍ଣଟା ଚେଞ୍ଜ ହେଇଯାଇଛି। ପ୍ୟାଟର୍ଣ୍ଣଟା ଇନ୍ ଦ ସେନ୍ସ, ଆଗ ଯେଉଁ ରୋଗଟା 60-70-80 ଆସୁଥିଲା, ସେଇଟା ଏବେ ଟିକେ ଜଲ୍ଦି ପଳେଇ ଆସୁଛି। ଯେହେତୁ ଆମର ଲାଇଫଷ୍ଟାଇଲ୍, ଖାଇବା ପିଇବା ଶୈଳୀ, ବିଭିନ୍ନ ଷ୍ଟ୍ରେସ୍ ଲେଭେଲ ସବୁ ବଢ଼ିଯାଇଛି, ତ ତେଣୁକରି ଏ ରୋଗ ଗୁଡ଼ାକ ଆଜିକାଲି କମ୍ ବୟସରେ ବି ଦେଖାଗଲାଣି। ତ ବୟସ୍କ ଲୋକଙ୍କର ଯେଉଁ ରୋଗ ଆମେ କହିଲେ ହୃଦରୋଗ, ସେ ଭିତରେ ହାର୍ଟ ଆଟାକ୍ ଆସିଲା, ହାର୍ଟ ବ୍ଲକ୍ ହେଲା, ଯେଉଁଥିରେ ଆମର ହୃଦସ୍ପନ୍ଦନଟା କମିଯାଉଛି, ଅତ୍ୟଧିକ ଉଚ୍ଚ ରକ୍ତଚାପ ହେଲା, ଅତ୍ୟଧିକ କୋଲେଷ୍ଟ୍ରଲ୍ ମାତ୍ରା ହେଲା, ଏସବୁ ଅତ୍ୟଧିକ ମାନେ ବୟସ ବଢ଼ିବା ସାଙ୍ଗରେ ଏସବୁ ରୋଗ ଗୁଡ଼ା ହେଇଥାଏ।
3: ପ୍ରାଚୀନ ଯୁଗରେ

0: ଏବେ ମଧ୍ୟ ରହିଛି, ଆଗକୁ ମଧ୍ୟ ଆହୁରି ବଢିବ। ତାହେଲେ ଏ ପ୍ରତି ସଚେତନତା କିପରି ଲୋକମାନେ ସଚେତନ ହେଇପାରିବେ ସେ ସମ୍ପର୍କରେ ଯଦି କହିଲେ ଭଲ ହେଇଥାନ୍ତା।
1: ସଚେତନତା ଦେଖିବା ଯଦି ଆମେ, ପ୍ରଥମ କଥା ହେଉଛି ଯେ ଆମର ଓଜନ ବଢ଼ିବାକୁ ଦେବାନି, ଯେଉଁଟା ମେଦବହୁଳତାଟା ବହୁତ ବଢ଼ିଯାଇଛି ସେଇଟା ଆମେ ଓଜନ ବଢ଼ିବାକୁ ଦେବାନି। ଦ୍ୱିତୀୟ, ଆମର ଖାଦ୍ୟପେୟରେ ସଂଯମତା ରଖିବା, ଯେମିତି ଆମର ଅତ୍ୟଧିକ ତେଲ ମସଲା ଲୁଣ ଅଂଶ ଖାଇବା ସେସବୁ କମାଇବା। ଆମେ ଯେମିତି ଫଳମୂଳ ଫଳାହାର, ଯେମିତି ଲୋକାଲ ଖାଦ୍ୟ ଆମେ ଆଗ ଖାଉଥିଲେ, ଯେଉଁ ଆମର ପୂର୍ବପୁରୁଷମାନେ ଯେଉଁ ଥିଲେ, ଆମ ବାପା ମାଆ ଆମର ଜେଜେବାପା, ସେମାନଙ୍କର ଖାଦ୍ୟଶୈଳୀ କେମିତି ଥିଲା, ସେମାନେ ଲୋକାଲି ଯାହା ଆଭେଲେବଲ୍ ଥିଲା ସେଗୁଡ଼ା ଖାଇକି ସେମାନେ ବଞ୍ଚୁଥିଲେ। ଲୋକାଲି ଯାହା ଫ୍ରୁଟ୍ସ ଥିଲା, ପନିପରିବା ଥିଲା, ଜମିର ଯେଉଁ ଫସଲ ଥିଲା ସେଗୁଡ଼ା ଖାଇକି ବଞ୍ଚୁଥିଲେ। ତ ଲୋକାଲ ଖାଇବା, ଫ୍ରୁଟ୍ସ ଭେଜିଟେବଲ୍ସ ପନିପରିବା ଅଧିକା ଖାଇବା, ଆଉ ଯେଉଁଥିରେ ଆମେ ସିନ୍ଥେଟିକ୍ ଜିନିଷ ଯେମିତି କମାଇଦେବା, ଆଉ ଅତ୍ୟଧିକ ଷ୍ଟ୍ରେସ୍ ମାତ୍ରାଟା ଯେମିତି କମାଇବା, ଏବଂ ନିୟମିତ ବ୍ୟାୟାମ କରିବା। ଆମେ ଆଜିକାଲି ବ୍ୟାୟାମ କଥା କହୁଛେ, କିନ୍ତୁ କିଛି ବର୍ଷ ପୂର୍ବେ ବ୍ୟାୟାମ ଶବ୍ଦଟା କମ୍ ଥିଲା, କାହିଁକି ନା ଆମର ଦୈନନ୍ଦିନ କାର୍ଯ୍ୟକ୍ରମ ହିଁ ଗୋଟେ ବ୍ୟାୟାମ ଥିଲା। କିନ୍ତୁ ସେଇଟା ଆମେ ଆଜିକାଲି ସିଡେଣ୍ଟ୍ରି ଲାଇଫ୍ ଷ୍ଟାଇଲ୍ ଯେହେତୁ ହେଇଯାଇଛି, ତ ଆମକୁ ଆଜିକାଲି ବ୍ୟାୟାମ ଦରକାର ପଡ଼ୁଛି। ତ ବ୍ୟାୟାମଟା ଟିକେ ଆମେ ଅଧିକା କରିବା, ଯୋଉଟାକି ଆମ ହାର୍ଟ ପାଇଁ ଅତ୍ୟନ୍ତ ଉପଯୋଗୀ। ହଁ, ତାଙ୍କର ହଁ, ସେମାନେ ତ ବ୍ୟାୟାମ, ତାଙ୍କ ପାଇଁ ତ ବ୍ୟାୟାମ ଦରକାର ନାହିଁ, କିନ୍ତୁ ତାଙ୍କର ଯେଉଁ ଅତ୍ୟଧିକ ଡାଇବେଟିସ୍ ଥିବ, ସୁଗର ଥିବ, ବ୍ଲଡ଼ ପ୍ରେସର ଥିବ, କିମ୍ବା ଓଜନ ମାନେ ବୟସ ଜନିତ ରୋଗ ଯେଉଁଟା ଆମେ କହିଲେ ବୟସ, ଏସବୁ ରୋଗ ଯୋଗୁଁ ତାଙ୍କର ଚାଷୀମାନଙ୍କର ଯେଉଁମାନେ ଅତ୍ୟଧିକ ପରିଶ୍ରମ କଲା ବାଦ ମଧ୍ୟ ତାଙ୍କର ଯେଉଁ ହେଉଛି, ତାଙ୍କର ଏଇ ଦୁଇ ତିନିଟା ଜିନିଷ ଥାଏ। ହୁଏତ ତାଙ୍କର ଡାଇବେଟିସ୍ ଥିବ, ବ୍ଲଡ଼ ପ୍ରେସର ଥିବ, ତାଙ୍କର ଅଜାଣତରେ ବଢ଼ିଯାଇଥିବ, ସେମାନେ ଜାଣିନଥିବେ। ବୟସ, ବୟସ ବଢ଼ିଲେ ସେ କୋଲେଷ୍ଟ୍ରଲ୍ ଡିପୋଜିଟ୍ ହେଇକି ଆମର ହାର୍ଟରେ ଯେଉଁ ରକ୍ତନାଳ ଅଛି ସେଇଟା ଜାମ୍ ହେବ ହିଁ ହେବ। ଆମେ ଯେତେ ପ୍ରିକସନ୍ ନେଲେ ମଧ୍ୟ ବୟସଟା ଗୋଟେ ପ୍ରକାର ରୋଗ କହିଲେ ଚଳେ। 70, 80, 90 ଯେଉଁଟା ଆମେ କହୁଛେ, 80 ବର୍ଷରେ ତ ବ୍ଲକେଜ୍ ଆସିବ ହିଁ ଆସିବ, ଏଇଟା ଧ୍ରୁବ ସତ୍ୟ।
2: ବୁଝିଲେ? ବହୁତ ବହୁତ ଧନ୍ୟବାଦ ଭାଇ।
1: ଥ୍ୟାଙ୍କ ୟୁ
0: ସାର୍ଙ୍କୁ ମଧ୍ୟ ଧନ୍ୟବାଦ। ଆକାଶବାଣୀ ମାଧ୍ୟମରେ ଯୋଉ ସଚେତନ ବାର୍ତ୍ତା ବାଣ୍ଟିଲେ, ଲକ୍ଷ ଲକ୍ଷ ଲୋକ ଯୋଉ ଉପକୃତ ହେବେ ହାର୍ଟ ଡିଜିଜରୁ ଯୋଉ ରକ୍ଷା ପାଇବେ।
2: ନିହାତି ଭାବରେ ବର୍ତ୍ତମାନ ଯୁଗରେ ତ ଯେତେବେଳେ ଶୁଣିବେ, ଯାହାଠୁ ଶୁଣିବେ କେବଳ ହାର୍ଟ ପ୍ରୋବ୍ଲେମ ହିଁ ରହୁଛି।
0: ଆପଣ ପୁଷ୍ପିତା ମ୍ୟାଡମ୍ କହୁଥିଲେ ତ?
2: ଆଜ୍ଞା ଆଜ୍ଞା,
1: ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଶ୍ରୋତାବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରି ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ, ସେତେବେଳେ ଯାଏ ବିଦାୟ ନେଉଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ନମସ୍କାର ଶ୍ରୋତା ବନ୍ଧୁ, ସାତ ଦିନର ବ୍ୟବଧାନ ପରେ ପୁଣି ଥରେ ଆପଣମାନଙ୍କର ପ୍ରିୟ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ ମୁଁ ରତ୍ନମୟ ତ୍ରିପାଠୀ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଆଜ୍ଞା?
1: ବାଲୁ ବାହାନୁ କହୁଛେ, ଲୋକନାଥ ସାହୁ, ବିଜେପୁର ବରଗଡ଼ନୁ।
0: ଆଜି କେନ୍ ଗୀତ ଶୁଣିବାର ଲାଗି ଫୋନ୍ କଲେ?
1: ଆଜି ଛାତି ଚିରିଦେଲେ ତୁ ଯେନ୍ ନେଇ ଯାରେ, ମୁଁ ସେ ଗୀତଟା ଦେଇଦେବି।

0: হ্যালো, আকাশবাণী বলাঙ্গীর ফরেন কার্যক্রম।
1: ହଁ ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର, କିଏ କହୁଥିଲେ? ଆଜ୍ଞା
1: ଶଶିଭୂଷଣ କୁମାର କହୁଥିଲି, ରହେନମାଲ ଗ୍ରାମ ପାଟନାଗଡ଼ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ରହେନମାଲଟା ପାଟନାଗଡ଼ରୁ କେତେ ଦୂରିଆ ଆସି?
1: ଆଜ୍ଞା ପାଟନାଗଡ଼ରୁ 7 କିଲୋମିଟର ଅଛି। ଆଜ୍ଞା ଆମର କଣ୍ଟାମି ରାସ୍ତାରେ ପଡ଼ବା ଗାଁଟା।
0: ଗାଁର ନାଁ ଏନ୍ତା ରହେନମାଲ କାହିଁ ହେଲା କହିପାରିବେ?
1: ଆଜ୍ଞା ମୁଇଁ ଜାଣିବାର ଚାହିଁଛି, ଆମର ଗାଁରେ ରହେନ ଗଜମେନା ଟିକେ ପ୍ରାୟ ଥିଲା, ଯେ ଏବେ ଟିକେ ଲୋପ ପାଇଗଲାନ ଗଜମେନେ।
0: ଗଛ ଅଧିକା ଥିଲା ବୋଲିକି ସେ ହିସାବରେ ଗାଁର ନାଁଟା ହେଇଛି।
1: ସେ ରହେନ ଗଛଟେ, ସେ ଗଛ ନାଁ ଗୋଟେ ରହେନ ରହେନ ଗଛ ବୋଲି ଗୋଟେ ଗଛଟେ ଥିଲା, ତ ସେ ଅନୁସାରେ ଦେଇଥିବେ ବୋଲି ମୁଁ ଜାଣିଛି, ଯାହା ଜାଣିବାରୁ କହୁଛେ।
0: ଆଚ୍ଛା, ଆପଣଙ୍କର ଗାଁର ମୁଖ୍ୟ ଜୀବିକା କାଣା ଗ୍ରାମବାସୀ ମାନଙ୍କର?
1: ଗ୍ରାମବାସୀ ସାର୍ କୃଷି ଆଉ ବ୍ୟବସାୟ, ଆଉ ଆମର ବେଶୀ କରି ଆମର ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ବି ଅଛନ୍ତି ବେଶୀ କରି, ଆମର ଶିକ୍ଷକତା ବେଶୀ ଆମ ଗାଁରେ।
0: ଚାଷ କାଣା କାଣା ବହୁତ ଭଲ ହେସି
1: ଆମ ଗାଁରେ? ଧାନ ସାର୍ ବେଶୀ କରୁଛନ୍, ଆଉ ଆମର ବାଦାମ।
0: ଆପଣ ଆମର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରାୟ କେନ୍ ମସିହାରେ
1: ଶୁଣୁଛ ସାର୍? ମୁଇଁ 2009 ସାର୍ ଶୁଣୁଛେ ସାର୍, 2007 ଶୁଣୁଛେ ହେଲା।
0: ଆଉ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ କେତେ ଥର ଫୋନ୍ କରିଛନ୍
1: ସାର୍? ମୁଁ ବହୁତ ଥର, ଅନେକ ଥର ଫୋନ୍ କରିଛେ ସାର୍। ମୋତେ ଜଗନ୍ନାଥ ଭାଇ ଆଲୋକ ସାମର ମୁଁ ପହିଲାରୁ ବେଳୁ ଶୁଣୁଛେ। ଆମର
0: ଆଜି କେନ୍ ଗୀତଟେ ଶୁଣବାର ଲାଗି ଫୋନ୍ କଲେ?
1: ବାହୁଡ଼ି ମୋ ଜଗା ଜଗା ବୋଲିଆର ଗୋଟେ ଦେଇଥିଲ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ,
0: ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଗୋବିନ୍ଦ ମିଶ୍ର ସୁଲେଗା ଝାରସୁଗୁଡ଼ା ଜିଲ୍ଲାରୁ କହୁଛି ଆଜ୍ଞା।
0: ଝାରସୁଗୁଡ଼ା ଜିଲ୍ଲାରୁ ଆପଣ ଫୋନ୍ କରିଛନ୍?
1: ହଁ, ସୁଲେଇ ସୁଲେଇ ଆମର ଗାଁ ହଉଛି ସୁଲେଇ,
0: ଡିଷ୍ଟ୍ରିକ୍ଟ
1: ହଉଛି କିରିମିରା,
0: ଡିଷ୍ଟ୍ରିକ୍ଟ ଝାରସୁଗୁଡ଼ା,
1: ଡିଷ୍ଟ୍ରିକ୍ଟ ଝାରସୁଗୁଡ଼ା।

0: ଫୁଲେ ଗାଁ କିରିମଡା ବ୍ଲକ।
1: ଆପଣ ଝାରସୁଗୁଡ଼ା ଜିଲ୍ଲାରେ ଆମର କେନ୍ଦ୍ରର କାର୍ଯ୍ୟକ୍ରମ କେନ୍ତା କରି ଶୁଣୁଛନ୍?
0: ସବୁ ଶୁଣୁଛୁ ଆଜ୍ଞା।
1: ମୋବାଇଲର ଆପ୍ ମାଧ୍ୟମରେ ଶୁଣୁଛନ୍?
0: ହଁ, ନ୍ୟୁଜ୍ ଆସିଛି।
1: ଆଚ୍ଛା, ଆପଣ କରୁଛନ୍ କାଣା ଭାଇ?
0: ମୁଇଁ କରୁଛି, ଏଇଟା ରାଇସେଣ୍ଟରେ କାମ କରୁଥିଲି, କିନ୍ତୁ ମୋର ପିଲାର ଏଇ ବର୍ଷ ମେଟ୍ରିକ ପରୀକ୍ଷା ଅଛେ, ତ ସେଥିଲାଗି ମୁଇଁ ତାକେ ଟାଇମ୍ ଦେବାର୍ ଲାଗି ଖାସ୍ ମୁଇଁ ରାଇସ୍ ମିଲେ କାମ ଏଖାନେ ବନ୍ଦ ହୋଇଯା। ମୁଇଁ ତୁମେ ମାଲିକ କହିଲିନି ଆଜ୍ଞା, ମୁଇଁ ଜରୁରୀ କହିନି ପାରେ, ଆପଣ ନେକ୍ସଟ ବର୍ଷରେ ଯଦି ମୋତେ କହିବେ ବୋଲେ କହିବି, କିନ୍ତୁ ଏବେ ନାଇଁ କହିଲେ କହିଲେ ମୁଇଁ ଛୁଆ ପିଲାର ମେଟ୍ରିକ ପରୀକ୍ଷା ଲାଗି ମୁଇଁ ତାକେ ଟାଇମ୍ ଦେବାର୍ ଲାଗି କହୁଛି ମୋତେ।
1: ଆଚ୍ଛା, ପଢାପଢି କେନ୍ତା କରୁଛେ? ସେ ଭଲ କରୁଛେ?
0: ହଁ, ପଢାପଢି ଠିକ୍ କରୁଛେ ଆଜ୍ଞା। ସେ ମାନେ ଆମର ଇ ସକାଳୁ ତ ପ୍ରାୟ ତାକେ ମୁଇଁ ଟାଇମ୍ରେ ଉଠେଇ ଦଉଛେ, 4 ବଜେ ଭିତରେ ଉଠି ଯାଉଛୁ, ଟିକେ ବ୍ୟାୟାମ କରୁଛେ, ତାପରେ ସେ 4 ବଜେ ପୁରା ପଢୁଛେ, 6:30 ପଢ଼ସି, ତାପରେ 6:30 ତାର ଟ୍ୟୁସନ ଅଛେ, ତାକେ ଗୁଟେ ଜାଗାକେ ଟ୍ୟୁସନ ଯାଇଛି, ଆମର ଗାଁ ନୁ 5 କିଲୋମିଟର ଦୂରେ।
1: ଆପଣ ତାହାକେ ପଢ଼ ବୋଲିକିରି କହେସନ ବୋଲି ସେ ପଢୁଛେ କି ତାର ନିଜର ବି ଇଚ୍ଛା ରହିସି ପଢ଼ବା?
0: ନାଇଁ ନାଇଁ ନାଇଁ, ତାର ନିଜ ଇଚ୍ଛା ଯେ
1: ପଢ଼ବାର ଲାଗି ବହୁତ ଭଲ
0: ଲାଗ୍ସି। ହଁ, ସେ ନିଜେ ତା ଟାଇମିଂ ଦେଇଥିସି, ଟାଇମିଂ ଉଠ୍ସି, କିନ୍ତୁ ତାର ସାଙ୍ଗେ ମୁଇଁ ବି ଉଠ୍ସି, କାହିଁକି ଆଜ୍ଞା ଛୁଆ ଇଟା ତାର ମନ୍ଦିର ନେଇ ଦେବା କଥା ଯେ ଭାଇ ମୁଇଁ ପଢ଼ୁଛେ, ମୋର ବାପା ଆଉ ଶୁଇଛନ୍, ତ ତାକେ ମୁଇଁ ଟାଇମ୍ ଦେବା ଲାଗି ଖାସ୍ ତା ସାଙ୍ଗେ ରହିବାର ଲାଗି, ଭାଇ ତାର ମାଇଣ୍ଡଟା ଠିକ୍ ରହିବାକୁ ତା ସାଙ୍ଗେ ରହିବାର ଲାଗି ତାର ମୁଇଁ ମାନେ ଛୁଟି କରିଛେ, ଜବରଦସ୍ତିର କିଛି ଫୋର୍ସ ନେଇନ।
1: ବଢିଆ ବଢିଆ, ଆପଣଙ୍କ ଚିନ୍ତାଧାରା ବହୁତ ମାନେ ବଢିଆ।
0: ତାପରେ ଆଜ୍ଞା କାଁ ହଉଛେ ନା, ଆମେ ଯେହେତୁ ଗୋଟେ ଗାଁ ଅଞ୍ଚଳରେ ରହୁଛୁ, ଆମର ଇନ ଟିକେ ଟ୍ୟୁସନ ସୁବିଧା ନେଇନ, ତ ଝାରସୁଆରେ ତାକେ ଟ୍ୟୁସନ ର ସୁବିଧା କରାଯାଇଛେ। ଆମ ଝାରସୁଆଟା ଆମର ଗାଁ ନୁ 25 କିଲୋମିଟର ଦୂର, ତ ତାକେ ସନ୍ଧ୍ୟାରେ ଫେର ତାକେ 5 ବଜେ ତାକେ 4 ବଜେ ନେଇନ ଘରେ ତାକେ ନେଇକି ଯିସି, ଫେର ସେନେ ଟ୍ୟୁସନ ପଢ଼ସି, ଆଉ ଫେର ଘରକେ ଆମେ ରାତିକା 9 ବଜେ ଆସୁ ଆଜ୍ଞା।
1: ବଢିଆ, ବହୁତ ବଢିଆ, ଆପଣଙ୍କର ପୁଅର ଲାଗି ବହୁତ ପରିଶ୍ରମ କରୁଛନ୍ ଆପଣ, ଆଉ ଆମେ ବି କାମନା କରମୁ ସେ ବହୁତ ଭଲ ପଢୁ ଆଉ ଭଲ ରେଜଲ୍ଟ କରୁ ମେଟ୍ରିକରେ। ଆଉ ଆଜି ଫୋନ କଲେ କଥା ହେଲେ ବହୁତ ଭଲ ଲାଗିଲା, କେନ୍ ଗୀତଟେ ଶୁଣ ଆମକୁ?
0: କଣ ଭଗବାନ ଫିଲ୍ମର ଗୀତ ଅଛି କେ, ଦୁନିଆ ବନାନା ଆର୍ ବନା କେ ଚଲାନା।

0: ଭାବିଥିଲି ମାନେ ଗୀତଟେ ଭାବିଥିବେ ଶୁଣିବା ପାଇଁ, କୋଉ ଗୀତ?
1: ଗୀତଟା ହଉଛି ନୀଲକମଲର ଏ ରୋମ ରୋମ ମେ ବସନେ ୱାଲେ ରାମ।

0: ଉଜବାହାଲଟା କେତେ ଦୂରି ଆସି ବଲାଙ୍ଗୀରୁ?
1: ଏଇଟା 30 ଜୁବଲପୁର
0: କେନ୍ ସାଇଟ୍ କେ ଆସି
1: ପଟେଲେ ହେବା
0: ବଲାଙ୍ଗୀରୁ କେନ୍ ସାଇଟ୍ କେ ଆସି
1: ବଲାଙ୍ଗୀର ଏଇଟା ପାନ୍ନାଗର
0: ପାନ୍ନାଗର ରୋଡ୍ ରେ
1: ହଁ ଜୁବଲପୁର ଆସି ଜୁବଲପୁର ମାଜାପୁର ମାଜାପୁର ହେଲୁ ଉଜବାହାଲ ଗର୍ଜନ ତମିଆ ପାଖେ
0: ଆପଣଙ୍କର ଗାଁରେ କାଣ ମୁଖ୍ୟ ଜୀବିକା ଗ୍ରାମବାସୀ ମାନଙ୍କର ଧାନ ଚାଷ ଖାଲି କରସନ୍ କି ପନିପରିବା
1: ସବୁଟା କରସନ୍ ପୁଟଲ କରିଛନ୍ କୁନରୁ ପୁଟଲ ମାନେ କରିଛନ୍ ବୋଲେ
0: ଆପଣ ନିଜେ କାଣ କରସନ୍?
1: ଆମେ ଏଟା ଖାଲି ଧାନ ଚାଷ ଆର କପା କରସି ନା ଆର ମୁଖଲି ବାଦାମ
0: ହେତକିଟି ଜିନିଷ କରୁଛନ୍ ଆର କିଛି ନାଇଁ କରବାର କେନ୍ତା ବୋଲୁଛନ୍? ସେ ଧାନ କରୁଛନ୍, କପା କରୁଛନ୍, ଚିନାବାଦାମ କରୁଛନ୍, ଆଉ କାଣ କରତେ? ଆଉ କାଣ କରବେ? ସମୟ ପାଇଲେ ସିନା କରବେ, ଏତକିଟି ଜିନିଷ କଲା ବେଲକେ ତ ଆପଣଙ୍କୁ ସମୟ ନିଅଣ୍ଟ ହଉଥିବା ମୁଗଫଲି କାଣ ରେଟ୍ ଅଛି ଆଜି ଆଡ଼େ? ମୁଗଫଲିର ରେଟ୍ କାଣ ଅଛି ଆଡ଼େ କେଜି? ପ୍ୟାକେଟ୍ ବେଲେ କେତେ କେଜି ହେସି?
1: 25-30 କେଜି ଭିତରେ।
0: ଆଚ୍ଛା, 30 କେଜି କେ ଗୁଟେ ପ୍ୟାକେଟ୍?
1: ଏ ଆମର 50 କେଜି ପ୍ୟାକେଟ୍ ନିଗା ଆଜ୍ଞା।
0: 50 କେଜି କେ ଗୁଟେ ପ୍ୟାକେଟ୍?
1: ହଁ, ଚାଉଲ ପ୍ୟାକେଟ୍ 50 କେଜି ଆରେ ଗୁଟେ ପ୍ୟାକେଟ୍ ହେସି।
0: ଗୁଟେ ପ୍ୟାକେଟ୍ କେ କେତେ ଟଙ୍କା ରେ ବିକସନ୍?
1: 2000।
0: ଆମର କେନ୍ଦ୍ରର କାର୍ଯ୍ୟକ୍ରମ ମାନେ କେନ୍ କେନ୍ଟା ଶୁଣୁଛନ୍?
1: ସବୁଟା ଆମେ ସବୁ ସବୁ ଶୁଣୁଛୁ। ମୁଁ ଯେତେ ଦିନ ଏଇଟା ସେଇ କଲି ନା ଯେ ଏଇଟା ଏଇଟା ଦିଛେ ହେବାର ଲାଗଲା।
0: ଆଚ୍ଛା, କେନ୍ ଗୀତଟା ଶୁଣା ମୁଁ?
1: ନେଇ ଯା ମେଘରେ
0: ନେଇ ଯା ରେ ମେଘ ମତେ, ପୁରୁଣା ଗୀତଟା ତ?
1: ହଁ, ପୁରୁଣା ଗୀତ ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଇଁ ବିଜେପୁର କଲେରୁ ଭାଗରଥୀ ପାଇ କହୁଥିଲି। ଆଜ୍ଞା,
0: କେନ୍ତା ଅଛନ୍?
1: ଭଲ ଅଛି ଆଜ୍ଞା। ଆପଣ ମାନେ କେନ୍ତା ଅଛନ୍?
0: ଆମେ ସମସ୍ତେ ଭଲ। ଆଜି କେନ୍ ଗୀତଟେ ଶୁଣବା ଲାଗି ଫୋନ୍ କଲେ?
1: ଆଜି ଶୁଣମା ତୁଳସୀ ଚଉରା ମୁଲେ ଜାଲେ ସଂଯୋଗତୀ
0: ସୌଭାଗ୍ୟବତୀ କଥା ଚିତ୍ରର
1: ସୌଭାଗ୍ୟବତୀର। ଆଜ୍ଞା,
0: ଏ ଗୀତଟା ଶୁଣବାର୍ ଲାଗି କେନ୍ତା ଇଚ୍ଛା କଲେ?
1: ଇଟା ବହୁ ମାନେ ନିଜ ମ୍ୟାଡମ୍ ଇଟା କହିଅନ୍ ମାଗବ, ଇଟା ତମେ ତ ଅଗ୍ରାମ ମାଗସ ବୋଇଲେ।

ସ୍ୱତନ୍ତ୍ର ଏଇଥିଲା ଏ ସପ୍ତାହରେ ଫୋନ୍ ଇନ୍ରେ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଭାଗ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଶୁଣିବା ପାଇଁ ଭୁଲିବେନି ଫୋନ୍ ଇନ୍ରେ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ।

0: ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ପ୍ରଥମ ଭାଗ ଶୁଣୁଥିଲେ। ଉପସ୍ଥାପନାରେ ଥିଲେ ରତ୍ନମୟ ତ୍ରିପାଠୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ସାବିତ୍ରୀ, ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?

0: ନମସ୍କାର ଭଉଣୀମାନେ,
1: ଭଉଣୀମାନେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।
0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା
1: ଆଉ ମୁଁ ଭାରତୀ।

0: ଭଉଣୀମାନେ, ଆମେ ସମସ୍ତେ ଜାଣିଛୁ ଆମ ରାଜ୍ୟ ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ ହୁଏ। ଆଉ ଏହି ପର୍ବପର୍ବାଣୀ ପାଳନ ପଛରେ ଓଡ଼ିଆମାନଙ୍କ ଧର୍ମ ବିଶ୍ୱାସ, ଲୋକ ଆଚାର ଆଉ ପରମ୍ପରା ମୁଖ୍ୟ ଭାବରେ ରହିଥାଏ।
1: ପୁଣି ଓଡ଼ିଆମାନଙ୍କ ଧାର୍ମିକ ଜୀବନ ପ୍ରତିଫଳିତ ହୋଇଥାଏ। ଧର୍ମ ବିଶ୍ୱାସୀ ଓଡ଼ିଆ ସ୍ୱପ୍ନ ଦେଖେ ତାର ଦେବାଦେବୀଙ୍କୁ ନେଇ,
0: ତାର କଳ୍ପନାକୁ ବାସ୍ତବତାରେ ପରିଣତ କରିବାକୁ ଚାହେଁ ଆରାଧ୍ୟ ଦେବାଦେବୀଙ୍କ ଦ୍ୱାରା ବିଭିନ୍ନ ମାନସିକତା ମାଧ୍ୟମରେ।
1: ମଣିଷ ଜାଣେ ଏହି ବିରାଟ ପୃଥିବୀରେ ସେ ଏକ କ୍ଷୁଦ୍ରତମ ଜୀବ। ଏପରି ଅନେକ କିଛି କାର୍ଯ୍ୟ ରହିଛି ଯାହା ତାପରି ଏକ ସାମାନ୍ୟ ପ୍ରାଣୀ ଦ୍ୱାରା ସମ୍ଭବପର ନୁହେଁ।
0: ସେ ତା ହାତ ପାଆନ୍ତାର ଦୂରରେ ଥିବା ପଦାର୍ଥ ପାଇବାକୁ ଆଶାୟୀ, ଆଉ ସେହି ଆଶାକୁ ପୂରଣ କରିବା ସକାଶେ ସେ ଆଶ୍ରା କରେ ଏକ ପ୍ରବଳ ଶକ୍ତି ନିକଟରେ।
1: ପୁଣି ବିଭିନ୍ନ କାର୍ଯ୍ୟ ଓ ଉଦ୍ଦେଶ୍ୟର ଭଲ ଭାବରେ ସମାପ୍ତି ତଥା ସହଜରେ ପ୍ରାପ୍ତି ପାଇଁ ସେ ଜଣେ ମାତ୍ର ଦେବାଦେବୀଙ୍କ ନିକଟରେ ଭରସା କରିପାରେ ନାହିଁ।
0: ତେଣୁ ଭାରତୀୟ ସଂସ୍କୃତିରେ ହିନ୍ଦୁମାନଙ୍କ ନିକଟରେ ଜଣେ ଦେବତା ବା ଦେବୀ ନୁହନ୍ତି, ଅଛନ୍ତି 33 କୋଟି ଦେବାଦେବୀ।
1: ସେମାନେ ବିଭିନ୍ନ ରୂପରେ ଆବିର୍ଭୂତ ହୋଇଛନ୍ତି।
0: ଆମେ ଯଦି ପ୍ରାକ୍ ବୈଦିକ ଯୁଗରୁ ଦେଖିବା ଜାଣିପାରିବା ଯେ ମାନବ ଯେତେବେଳେ ସଭ୍ୟତା ସମ୍ପର୍କରେ ସଂସ୍କୃତି ସମ୍ପର୍କରେ କିଛି ତା ଭିତରେ ଜ୍ଞାନ ନଥିଲା, ସେ ସୀମାବଦ୍ଧ ହୋଇକି ରହିଥିଲା, ବଣ ଜଙ୍ଗଲର ଗିରି ଗୁମ୍ଫା ଥିଲା ତାର ଆଶ୍ରୟସ୍ଥଳୀ, ଖାଦ୍ୟ ଅନ୍ୱେଷଣରେ ତାକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ୁଥିଲା, ସେହି ସମୟରେ ସେ ବହୁତ ଭୟ କରୁଥିଲା ଆଉ ଦେବାଦେବୀମାନଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହୋଇଥିଲା।
1: ହଁ, ଗ୍ରୀଷ୍ମର ପ୍ରଚଣ୍ଡ ଅସହ୍ୟ ଉତ୍ତାପ ନିକଟରେ ଯେତେବେଳେ ନିଜକୁ ଅସହାୟ ମଣିଥିଲା, ତାର ସୀମିତ ଶକ୍ତି ସୂର୍ଯ୍ୟଙ୍କର ଶକ୍ତି ପାଖରେ ତୁଚ୍ଛ ବୋଲି ପ୍ରମାଣିତ ହୋଇଥିଲା।
0: ହଁ ହଁ,
1: ସେତେବେଳେ ସେ ସୂର୍ଯ୍ୟଙ୍କୁ ଅସୀମ ଶକ୍ତିର ଅଧିକାରୀ ଓ ଦେବତା ଭାବରେ ଭୟ ଓ ଭକ୍ତି କରିବାକୁ ଲାଗିଲା।
0: ଠିକ୍ ସେହିପରି ପ୍ରତିଟି ଦେବାଦେବୀଙ୍କୁ ବିଭିନ୍ନ ଉତ୍ସ ଭାବରେ ପୂଜିଲା ଆଉ ମାନିଲା।
1: ପ୍ରକୃତି କୋଳରେ ପାଳିତ ଏ ମଣିଷ କେତେବେଳେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିଭୋର ହୋଇଛି ତ ଆଉ କେତେବେଳେ ତାର କରାଳ ରୂପ ଦେଖି ଅସହାୟ ହୋଇଛି।
0: ସୌନ୍ଦର୍ଯ୍ୟ

0: ଉପାସନା ଓ ମାଧୁର୍ଯ୍ୟରୁ ଅନେକ ଦେବାଦେବୀ ମଧ୍ୟ ସୃଷ୍ଟି ଲାଭ କରିଛନ୍ତି। ମାନବ ଯେବେ କୃଷି କାର୍ଯ୍ୟ ସମ୍ପର୍କରେ କିଛି ଜାଣିନଥିଲା, ବଣ ଜଙ୍ଗଲର ଫଳମୂଳ ଥିଲା ତାର ଆହାର, ଗଛର ବକଳ ଥିଲା ତାର ପରିଧାନ।
1: ସେତେବେଳେ କିଛି କହିପାରୁନଥିବା ମଣିଷକୁ ଯେଉଁ ପ୍ରକୃତି ଖାଦ୍ୟ ପୋଷାକ ଓ ବାସଗୃହ ଯୋଗାଇ ଦେଉଥିଲା, ତା ପ୍ରତି ସେ କୃତଜ୍ଞ ରହିବା ସ୍ୱାଭାବିକ। ଏଣୁ କୃତଜ୍ଞତା ଜଣାଇବା ପାଇଁ ସେ ତାକୁ ଆରାଧନା କରିଛି, ଦେବୀର ଆସନରେ ବସାଇଛି।
0: ଆମେ ଯଦି ଦେଖିବା, ଦେବାଦେବୀଙ୍କ ଆବିର୍ଭାବ ମୁଖ୍ୟତଃ ତିନି ଗୋଟି କାରଣରୁ ସମ୍ଭବ। ପ୍ରଥମରେ ଭୟ ଓ ଅସହାୟ, ଦ୍ୱିତୀୟରେ ସୌନ୍ଦର୍ଯ୍ୟ ଓ ବିମୁଗ୍ଧ, ଆଉ ତୃତୀୟରେ କୃତଜ୍ଞତା ତଥା ଆତ୍ମସମର୍ପଣ ପାଇଁ।
1: ଏହିପରି ଦେବାଦେବୀଙ୍କ ଆବିର୍ଭାବ ପରେ ପୂଜା ପଦ୍ଧତି, ଓଷା ବ୍ରତ, ପର୍ବପର୍ବାଣୀ ପାଳନ କଲା ମଣିଷ।
0: ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ଆରାଧନା କରି ନିଜକୁ ଧନ୍ୟ ମନେ କରେ ଏଇ ମଣିଷ।
1: ହଁ, କର୍ମ ଜଞ୍ଜାଳରୁ କିଛି କ୍ଷଣ ବାହାର କରି ବନ୍ଧୁ ପରିଜନଙ୍କ ସହ ସମୟ ଅତିବାହିତ କରିଥାଏ।
0: ତ ଚାଲ ଆଜି ଜ୍ୟେଷ୍ଠ ମାସରେ କେଉଁ ସବୁ ପର୍ବପର୍ବାଣୀ ପାଳନ ହୁଏ ସେ ବିଷୟରେ ଟିକେ ଆଲୋଚନା କରିବା।
1: ନିଶ୍ଚୟ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଚାଲ ଗୋଟେ ସୁନ୍ଦର ଭଜନ ଶୁଣିନେବା।
0: ହଁ ହଁ।

0: ଓଡ଼ିଆ ବର୍ଷର ଦ୍ୱିତୀୟ ମାସ ହେଉଛି ଜ୍ୟେଷ୍ଠ। ଏହା ବୈଶାଖ ପରେ ଆସେ ଓ ଆଷାଢ଼ ମାସର ପୂର୍ବରୁ ପଡ଼ିଥାଏ।
1: ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସକୁ ଜ୍ୟେଷ୍ଠ ମାସ କହନ୍ତି।
0: ଆଉ ଏହି ମାସ ଗ୍ରୀଷ୍ମ ଋତୁର ଶେଷ ମାସ। ଏହି ସମୟରେ ସୂର୍ଯ୍ୟଦେବ ତାଙ୍କ ରୁଦ୍ର ରୂପରେ ଥାଆନ୍ତି।
1: ଗରମ ପବନ ସହ ଉତ୍ତାପ ବୃଦ୍ଧି ପାଇଥାଏ ଏହି ସମୟରେ।
0: ଆଉ ଅଧିକ ମାତ୍ରାରେ ପାଣି ପିଇବା ଆଉ ଜଳଦାନ କରିବାର ବିଶେଷ ମହତ୍ଵ ରହିଛି ଏହି ସମୟରେ।
1: ତେବେ ଏହି ସମୟରେ ଅନେକ ପର୍ବପର୍ବାଣି ପାଳନ କରାଯାଏ, ଯେମିତିକି ସାବିତ୍ରୀ ଓଷା, ଶୀତଳ ଷଷ୍ଠୀ, ଗଙ୍ଗା ଦଶହରା, ନିର୍ଜଳା ଏକାଦଶୀ, ଦେବସ୍ନାନ ପୂର୍ଣ୍ଣିମା ଆଦି ଅନେକ ଗୁଡ଼ିଏ ପର୍ବ।
0: ହଁ, ଜୀବନର ସାଥୀ ଜୀବନ ସାଥୀ, ସୁଖ ଦୁଃଖର ସାଥୀ, ସାତ ଜନମର ସାଥୀ। ଝିଅଟି ନିଜର ବାପା ମା ପରେ ଯଦି କାହାକୁ ସବୁକିଛି ବୋଲି ଭାବେ, ସେ ହେଉଛି ତା ସ୍ୱାମୀ। ଥରେ ହାତ ଧରି ଶାଶୁଘରକୁ ଆସିଲା ପରେ ସେଇ ପରିବାର ହୋଇଯାଏ ତା ପାଇଁ ସମଗ୍ର ବିଶ୍ୱ। ଆଉ ତା ସ୍ୱାମୀ ହୋଇଯାଆନ୍ତି ଇହକାଳ ପରକାଳର ଦେବତା।
1: ସ୍ୱାମୀ ଖୁସିରେ ଖୁସି ଆଉ ସ୍ୱାମୀ ଦୁଃଖରେ ଦୁଃଖୀ ହୋଇ ପାଦରେ ପାଦ ମିଶାଇ ସଂସାର ବାଟ ଚାଲିଥାଏ। ସେଇଥିପାଇଁ ତ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି।
0: ହଁ, ସ୍ତ୍ରୀଟିଏ ସବୁବେଳେ ଚାହେଁ ତା ଶଙ୍ଖା ସିନ୍ଦୁର ବଜ ରହିବ, ଆଉ ଏହି କାମନା କରି ସେ ରଖେ ସାବିତ୍ରୀ ବ୍ରତ।
1: ସମୟ ବଦଳିବା ସହ ବଦଳୁଛି ଯୁଗ, କିନ୍ତୁ ବଦଳି ନାହିଁ ପରମ୍ପରା। ଯୁଗ ଯୁଗ ଧରି ଆଜି ବି ପାଳନ ହେଉଛି ସାବିତ୍ରୀ ବ୍ରତ।
0: ସୁଲକ୍ଷଣା ସଧବା ନାରୀଟିଏ ବର୍ଷକ ଭିତରେ ଏହି ଦିନଟିକୁ ଅପେକ୍ଷା କରି ବସିଥାଏ। ନିଜର ସ୍ୱାମୀକୁ ଆୟୁଷ୍ମାନ ଓ ମଥାର ସିନ୍ଦୁରକୁ ଚିରଜାଜଲ୍ୟ କରିବା ପାଇଁ ଉପବାସ ରହି ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରେ।
1: ସେଦିନ ଯେମିତି ସାବିତ୍ରୀଙ୍କର ପରାକାଷ୍ଠା ଆଉ ପତିବ୍ରତା ପାଇଁ ପୂର୍ଣ୍ଣ ଜୀବନ ପାଇ ସାବିତ୍ରୀଙ୍କ ପାଖକୁ ଫେରି ଆସିଥିଲେ ସତ୍ୟବାନ, ସେମିତି ସବୁ ନାରୀମାନେ ଚାହାନ୍ତି ତାଙ୍କ ସ୍ୱାମୀ ସବୁବେଳ ପାଇଁ ତାଙ୍କ ପାଖରେ ଥାଆନ୍ତୁ।
0: ତା ମଥାର ସିନ୍ଦୁର ସେମିତି ଝଟକୁ ଥାଉ। ସାବିତ୍ରୀ ବିବାହିତା ମହିଳାମାନଙ୍କର ଶ୍ରେଷ୍ଠ ବ୍ରତ।
1: ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ମାସ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ବିବାହିତା ନାରୀମାନେ।
0: ପୁରାଣ ଅନୁସାରେ ସତ୍ୟବାନଙ୍କର ପତ୍ନୀ ହେଉଛନ୍ତି ସାବିତ୍ରୀ। ତାଙ୍କର ଏକାଗ୍ରତା, ପବିତ୍ରତା ଓ ଧର୍ମନିଷ୍ଠା ଆଗରେ ହାର ମାନିଥିଲେ ଯମରାଜା।
1: କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ।
0: ତେଣୁ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ନାରୀ ମା ସାବିତ୍ରୀଙ୍କୁ ସ୍ମରଣା କରି ପୂଜାର୍ଚ୍ଚନା କରିଥାନ୍ତି।
1: ଯେହେତୁ ମା ସାବିତ୍ରୀ ସତ୍ୟବାନଙ୍କୁ ଫେରାଇ ଆଣିବାକୁ ଜଙ୍ଗଲ ଭିତରେ ପୂଜା କରିଥିଲେ, ସେଥିପାଇଁ ଏହି ଦିନ କେବଳ ଫଳମୂଳ ନେଇ ତୁଳସୀ ଚଉରା ପାଖରେ ପୂଜାର୍ଚ୍ଚନା କରାଯାଏ।
0: କିଛି ସ୍ଥାନରେ ବଟ ସାବିତ୍ରୀ ବା ବଟ ଗଛକୁ ମଧ୍ୟ ପୂଜା କରାଯାଏ। ଆଉ ମହିଳାମାନେ ଉପବାସ ରହି ବଟ ଗଛ ମୂଳରେ ବିଭିନ୍ନ ପ୍ରକାରର ଫଳମୂଳ ନେଇ ପୂଜା କରିଥାନ୍ତି ଓ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରନ୍ତି।
1: ଶିବ ବିବାହ ଶୀତଳ ଷଷ୍ଠୀ ଓଡ଼ିଶାର ପ୍ରମୁଖ ଗଣପର୍ବ। ଯଦିଓ ସମ୍ବଲପୁରରେ ଶୀତଳ ଷଷ୍ଠୀ ପ୍ରସିଦ୍ଧ, କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ସ୍ୱତନ୍ତ୍ର ତଥା ଅନନ୍ୟ।
0: ଏଠାରେ ଏହି ପର୍ବକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ, ଯେମିତିକି କନ୍ୟା ଚୋରି ନୀତି, ଶିବ ବିବାହ ଆଉ ଗୁଆଲି।
1: ଆମେ ଯଦି ଶିବ ମନ୍ଦିରମାନଙ୍କରେ ପରମ୍ପରାକୁ ଦେଖିବା, ଯେଉଁଠି ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଆଉ ପାର୍ବତୀ ଶିବ ମନ୍ଦିରରେ ଅବସ୍ଥାନ କରିଥାନ୍ତି, କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ଅର୍ଥ

0: ମୁଖ୍ୟତଃ ପଞ୍ଚପାଣ୍ଡବ ବା ପଞ୍ଚମହାଦେବ,
1: ଯେମିତିକି ଶ୍ରୀ ଜମ୍ବେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ କପାଳମୋଚନ ଆଉ ଶ୍ରୀ ନୀଳକଣ୍ଠ।

0: ଶୁକ୍ଳ ଚତୁର୍ଥୀର ସନ୍ଧ୍ୟା ଧୂପ ସରିଲେ ପଞ୍ଚମହାଦେବଙ୍କ ଚଳନ୍ତି ପ୍ରତିମାମାନେ ନିଜ ନିଜ ସେବକ ଘରକୁ ପାଲିଙ୍କିରେ ବିଜେ କରନ୍ତି,
1: ଯାହାକୁ କି କନ୍ୟାଚୋରି ନୀତି ଭାବରେ ଜଣାଯାଇଥାଏ। ଆଉ ଏହା ପଛରେ ଗୋଟିଏ ସୁନ୍ଦର କାରଣ ମଧ୍ୟ ରହିଛି। ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀ ମଦନ ମୋହନ ରୁକ୍ମିଣୀ ବା ଲକ୍ଷ୍ମୀ ଠାକୁରାଣୀଙ୍କୁ ହରଣ କରି ବିବାହ କରନ୍ତି। ସେହି ସମୟରେ ପଞ୍ଚମହାଦେବ ନିଜ ନିଜ ପାର୍ବତୀଙ୍କୁ ମଧ୍ୟ ସେବକ ଘରୁ ନେଇକି ବିବାହ କରିଥାନ୍ତି। ତେଣୁ ଏହାକୁ କନ୍ୟାଚୋରି ନୀତି କୁହାଯାଏ।
0: ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଓ ତା ପରଦିନ ଶୀତଳ ଷଷ୍ଠୀ ଯାତ୍ରା ହୁଏ।
1: କିଛି ଭକ୍ତ ମା ପାର୍ବତୀଙ୍କର ମା ବାପା ତ ଆଉ କିଛି ପ୍ରଭୁ ଶଙ୍କରଙ୍କର ମା ବାପା ହୋଇ ଉଭୟଙ୍କ ବିବାହ କାର୍ଯ୍ୟ ସମାପନ କରିଥାନ୍ତି।
0: ସାଧାରଣ ବାହାଘର ପରି ଏହା ପାରମ୍ପରିକ ରୀତିରେ ପ୍ରଭୁ ଶିବଙ୍କୁ ବରଯାତ୍ରୀଙ୍କ ସହ ବଡ଼ ଧୁମ୍ଧାମ୍ରେ ମା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ।
1: ରଙ୍ଗ ବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା ପାର୍ବତୀଙ୍କୁ ଅଣାଯାଏ। ମଧ୍ୟରାତ୍ରିରୁ ଏହି ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପହର ବେଳକୁ ଶିବ ପାର୍ବତୀଙ୍କ ପୂଜାରେ ଶେଷ ହୋଇଥାଏ।
0: ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରନ୍ତି। ଗ୍ରୀଷ୍ମ ଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ। ବର୍ଷା ଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହକୁ ନେଇ ପର୍ବ ଶୀତଳ ଷଷ୍ଠୀ ପାଳନ ହୋଇଥାଏ।
1: ଏହି ସମୟରେ ମେଘ ମେଦୁଆର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ମନୋରମ ସହ ଧରାପୃଷ୍ଠରେ ଶୀତଳ ପରିବେଶ ସୃଷ୍ଟି ହୁଏ।
0: ଆମ ସଂସ୍କୃତିର ଏକ ପବିତ୍ର ପର୍ବ ହେଉଛି ଗଙ୍ଗା ଦଶହରା। ଧାର୍ମିକ ମାନ୍ୟତା ଅନୁସାରେ କୁହାଯାଏ ଯେ ଏହି ଦିନ ମା ଗଙ୍ଗାଙ୍କର ଧରିତ୍ରୀରେ ଅବତରଣ ହୋଇଥିଲା।
1: ହଁ, ଗଙ୍ଗା ଦଶହରା ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ମଣିଷ ପାପରୁ ମୁକ୍ତି ହୁଏ ବୋଲି ବିଶ୍ୱାସ ଅଛି।
0: ପୁଣି ଏହି ଦିନ ପବିତ୍ର ନଦୀରେ ସ୍ନାନ ସହ ଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।
1: ଏହା ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳନ ହୁଏ। ଗଙ୍ଗା ମାଙ୍କୁ ପୂଜା କଲେ ଦଶ ପ୍ରକାର ପାପରୁ ମୁକ୍ତି ମିଳିବା ପୁରାଣରେ ବର୍ଣ୍ଣନା ରହିଛି।
0: ଗଙ୍ଗା ମାତାଙ୍କ ଧ୍ୟାନ ଓ ସ୍ନାନ ଦ୍ୱାରା ପ୍ରାଣୀ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ବ୍ରହ୍ମହତ୍ୟା, ଛନ୍ଦ, କପଟ ଆଉ ପରନିନ୍ଦା ଭଳି ପାପରୁ ମୁକ୍ତି ପାଇଥାଏ।
1: ଏହି ଦିନ ଛତୁଆ, ମାଠିଆ ଓ ହାତ ପଙ୍ଖା ଦାନ କଲେ ଦୁଇ ଗୁଣା ଫଳ ମିଳେ ବୋଲି ବିଶ୍ୱାସ ରହିଛି।
0: ପୁରାଣ ଅନୁସାରେ ମା ଗଙ୍ଗାଙ୍କୁ ସ୍ୱର୍ଗଲୋକରୁ ଧରିତ୍ରୀକୁ ରାଜା ଭାଗୀରଥ ନେଇ ଆସିଥିଲେ।
1: ଏଇଥିପାଇଁ ସେ କଠୋର ତପସ୍ୟା ମଧ୍ୟ କରିଥିଲେ। ଆଉ ତାଙ୍କ ତପସ୍ୟାରେ ମା ଗଙ୍ଗା ପ୍ରସନ୍ନ ହୋଇ ତାଙ୍କ ପ୍ରାର୍ଥନା ସ୍ୱୀକାର କଲେ। କିନ୍ତୁ ଗଙ୍ଗା ମାତା ଭାଗୀରଥୀଙ୍କୁ କହିଥିଲେ ଯେ ପୃଥିବୀରେ ସେ ଅବତରଣ ସମୟରେ ତାଙ୍କ ବେଗକୁ ରୋକିବା ପାଇଁ କିଛି ଆବଶ୍ୟକ ରହିଛି, ନହେଲେ ଧରିତ୍ରୀକୁ ଚିରି ରସାତଳକୁ ଚାଲିଯିବି, ଆଉ ଏହାଦ୍ୱାରା ପୃଥିବୀବାସୀ ପାପରୁ ମୁକ୍ତ ହୋଇପାରିବେ ନାହିଁ।
0: ଆଉ ଏହାପରେ ଭାଗୀରଥ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ। ଶିବ ପ୍ରସନ୍ନ ହୋଇ ମା ଗଙ୍ଗାଙ୍କୁ ନିଜ ଜଟାରେ ଧାରଣ କଲେ। ପରେ ମାତା ଗଙ୍ଗା ପୃଥିବୀକୁ ଆସିଲେ।
1: ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ, ଏହାକୁ ନିର୍ଜଳା ଏକାଦଶୀ ଭାବରେ ସମସ୍ତେ ଜାଣିଥାନ୍ତି। ବର୍ଷରେ ପଡ଼ୁଥିବା ଚବିଶ ଗୋଟି ଏକାଦଶୀରୁ ଏହା ବେଶ ମହତ୍ତ୍ୱପୂର୍ଣ୍ଣ।
0: ଏହି ଦିନ ପାଣି ନ ପିଇ ଉପବାସ କରାଯାଏ, ଯାହାଫଳରେ ସବୁ ଏକାଦଶୀର ଫଳ ମିଳିଥାଏ। ତେଣୁ ଏହାର ନାମ ନିର୍ଜଳା ଏକାଦଶୀ।
1: ଏହି ଦିନ ନିର୍ଜଳା ରହି ବିଷ୍ଣୁଙ୍କ ଆରାଧନା କରାଯାଏ। ସକାଳେ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ ପରେ ହଳଦିଆ ପୋଷାକ ପିନ୍ଧି ବିଷ୍ଣୁଙ୍କୁ ପୂଜା କରାଯାଏ।
0: ପୂଜାରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ଫୁଲ, ପଞ୍ଚାମୃତ, ତୁଳସୀ ପତ୍ର ଅର୍ପଣ କରାହୁଏ। ଏହି ଦିନ ଉପବାସ କରି ଭୀମ ମୂର୍ଚ୍ଛା ହୋଇଯାଇଥିଲେ, ତେଣୁ ଏହାକୁ ଭୀମସେନୀ ଏକାଦଶୀ ମଧ୍ୟ କହନ୍ତି।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନ ଯାତ୍ରା, ଯାହାକି ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିବାର ଶାସ୍ତ୍ରରେ ବର୍ଣ୍ଣନା ରହିଛି।
0: ନୀଳାଦ୍ରି ମହୋଦୟରେ ଶ୍ରୀଜଗନ୍ନାଥ କହିଛନ୍ତି, ଜ୍ୟେଷ୍ଠ ଅମାବାସ୍ୟା ଦିନ ସ୍ୱୟଂଭୁବ ମନୁ ଗୋଟିଏ ଯଜ୍ଞ କରିଥିଲେ। ସେହି ଯଜ୍ଞବେଦୀରେ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଆବିର୍ଭୂତ ହୋଇଥିଲେ, ତେଣୁ ଏହି ଯାତ୍ରାର ନାମ ଜ୍ୟେଷ୍ଠା ଯାତ୍ରା।
1: ପ୍ରଭୁଙ୍କ ଜନ୍ମଦିନ ହେତୁ ଏହା ଅତି ପବିତ୍ର। ଏହା ବହୁଦିନରୁ ପାଳିତ ହୋଇଆସୁଛି। ଏହି ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ 108 କଳସ ଜଳରେ ସ୍ନାନ କରାଯାଇଥାଏ।
0: ଶ୍ରୀଜଗନ୍ନାଥ 35 କଳସ, ଶ୍ରୀ ବଳଭଦ୍ର 33 କଳସ, ଦେବୀ ସୁଭଦ୍ରା 22 କଳସ ଓ

0: ଶ୍ରୀ ସୁଦର୍ଶନ 18 କଳସ ଜଳରେ ସ୍ନାନ କରନ୍ତି।
1: ଏହି ଜଳ ସୁନା କୂଅରୁ ଅଣାଯାଇଥାଏ, ଯେଉଁ କୂଅରେ କି ସବୁ ତୀର୍ଥର ଜଳ ମିଶିକି ରହିଛି।
0: ଜଳରେ ଚନ୍ଦନ, କର୍ପୂର, ଚୁଆ ଓ କେଶର ମିଶାଇ ଅଧିବାସ ପରେ ସ୍ନାନ କରାହୁଏ।
1: ପୁରାଣରେ ଅଛି, ଯେଉଁ ଜଳରେ ପ୍ରଭୁ ସ୍ନାନ କରନ୍ତି ସେ ଜଳ ମେଘକୁ ଯାଏ, ଆଉ ମେଘ ସଂସାରର ପାଳନ ପାଇଁ ତାକୁ ବର୍ଷା ରୂପରେ ପୃଥିବୀକୁ ଦେଇଥାନ୍ତି।
0: ଏହି ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପରେ ଗଜ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।
1: ହଁ ଭଉଣୀମାନେ, ଏହିପରି ଭାବରେ ଜ୍ୟେଷ୍ଠ ମାସଟି ଅନେକ ପର୍ବପର୍ବାଣି ଧରି ଆମ ପାଖକୁ ଆସିଥାଏ, ଆଉ ଚାଲି ମଧ୍ୟ ଯାଇଥାଏ।
0: ଲୋକେ ପର୍ବପର୍ବାଣି ପାଳନ କରି ବେଶ ଆନନ୍ଦରେ ସମୟ ଅତିବାହିତ କରିଥାନ୍ତି।

0: ତାହେଲେ ଭଉଣୀମାନେ ଏଇ ତ ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଆମେ ଜାଣିଲେ ଜ୍ୟେଷ୍ଠ ମାସର କେତେଗୁଡ଼ିଏ ପର୍ବପର୍ବାଣୀ ବିଷୟରେ।
1: ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଶୁଣି ଆପଣମାନେ ନିଶ୍ଚିତ ଭାବରେ କିଛି ଆନନ୍ଦ ପାଇପାରିଥିବେ।
0: ତାହେଲେ ଆଜି ତ ସମୟ ଇସାରା କଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କ ପାଖରୁ ବିଦାୟ ନେଉଛୁ। ମୁଁ ଭାରତୀ
1: ଆଉ ମୁଁ ଅନ୍ନପୂର୍ଣ୍ଣା,
0: ନମସ୍କାର।

0: ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
2: ହମ୍ ନେଦରଲ୍ୟାଣ୍ଡକୁ ଭାରତ କେ ସବସେ ମହତ୍ୱପୂର୍ଣ୍ଣ ପାର୍ଟନର ମେ ସେ ମାନତେ ହେଁ। ନେଦରଲ୍ୟାଣ୍ଡ ଭାରତ କେ ଟପ୍ 5 ଇନଭେଷ୍ଟର୍ସ ମେ ସେ ଏକ ହେ। ହମାରେ ହିଷ୍ଟୋରିକଲ କଲ୍ଚର ଔର ପିପଲ ଟୁ ପିପଲ ଟାଇଜ୍ ବି ବହୁତ ଗହରେ ହେଁ। ଡେମୋକ୍ରାଟିକ ଭାଲ୍ୟୁଜ, ମାର୍କେଟ ଇକୋନୋମି ଔର ରିସ୍ପନ୍ସିବଲ ବିହେଭିୟର ୟେ ହମାରୀ ସାଜୀ ସୋଚ କା ହିସ୍ସା ହେ। ହମେ ନେଦରଲ୍ୟାଣ୍ଡ କି ଏକ୍ସପର୍ଟିଜ ଔର ଭାରତ କେ ସ୍ପିଡ ଔର ସ୍କେଲ କୁ ହର କ୍ଷେତ୍ର ମେ ଯୋଡ଼ନା ଚାହିଏ।
1: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହାରିସ୍ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହାରିସ୍ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ

ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହରମୁଜ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2ଟି ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିଉ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇ ଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178007800କୁ ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ତାରିଖ ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର 4ର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍

0: ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଅର୍ଡ଼ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାବିଜ୍ଞାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800-111-7800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି, ଟୋପି, ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ, ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। चलित वर्ष ए दिवस विषय वस्तु रही प्रजुक्ति विद्या जीवन रेखा संगठित विश्व पई

ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର ଏକ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି ଏକ କିଲୋଗ୍ରାମ ପିଛା 80.09 ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଏବଂ ପୁରୀରେ 86.07 ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର ଏକ କିଲୋଗ୍ରାମ ପିଛା 2 ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟି ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ମୃତ୍ୟୁ ହେବା ସହ 3 ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ମଧ୍ୟରେ ଦିନ ତାପମାତ୍ରା 2-3 ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38 ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି, କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କର୍ମା। ପରିବେଷଣ କରୁଛନ୍ତି ଶ୍ରୀଧର ପେରା ଓ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ କର୍ମା ପରିବେଷଣ କଲେ ଶ୍ରୀଧର ପେରା ଓ ସାଥୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ମୁଁ କାହା ପାଇଁ ଅଜଣା ନୁହେଁ। ଅନେକ କବିତା, ଗଳ୍ପ, କାହାଣୀରେ ମୋର ବର୍ଣ୍ଣନା। ନୈରାଶ୍ୟରେ, ଏକାନ୍ତରେ ମୋ କୂଳକୁ ଆସି କେତେ ଯେ ଜରାୟୁଧ ନିଜ ମନ ହାଲକା କରନ୍ତି। କେତେକଙ୍କ ପାଇଁ ମୁଁ କୁଆଡ଼େ ଶକ୍ତିର ପରିଭାଷା। ଆଉ କିଏ କିଏ କୁହନ୍ତି, ଏତେ ବିଶାଳ ହେଲା ପରେ ବି ମୋ ମନରେ କୁଆଡ଼େ ଗର୍ବ ନାହିଁ। ସବୁ ବର୍ଗର ସାଥୀ ମୁଁ, କିନ୍ତୁ ସମସ୍ତଙ୍କ ପାଇଁ ମୋ ପରିଭାଷା ଭିନ୍ନ। ଶ୍ରୀକ୍ଷେତ୍ରରେ ମୁଁ ପୂଜନୀୟ, ଭକ୍ତଙ୍କ ପାପନାଶ କରେ ମୁଁ। ମୁଁ କହୁନି, ଲୋକେ କୁହନ୍ତି। ମୋ

କାଳ ତରଙ୍ଗକୁ ଭାଙ୍ଗି ଛୋଟ ପିଲାମାନେ ପାଆନ୍ତି ଖୁସି। ତାଙ୍କ ଦ୍ୱାରା ମୋର ସେହି ଅବିଶେଷ ଅଙ୍ଗଭଙ୍ଗର ପ୍ରୟାସ ମୋତେ ବି ଖୁସି ଦିଏ। ପୃଥିବୀ ମାତାଙ୍କ ସବୁ ସନ୍ତାନରୁ ମୁଁ ସମସ୍ତଙ୍କ ଅଗ୍ରଜ। ପୁଣି ମୋର କିଛି ଜ୍ଞାନୀ ଅନୁଜ କୁହନ୍ତି, ମୋଠାରୁ ହିଁ ଜୀବନର ଆରମ୍ଭ। ସାୟଙ୍କାଳରେ କେତେ ଯେ ପ୍ରେମୀ ଯୁଗଳ ଆସି ମୋତେ ନିଜ ପ୍ରୀତିର ସାକ୍ଷୀ ହେବାର ସୌଭାଗ୍ୟ ଦିଅନ୍ତି। ତାଙ୍କୁ ଦେଖି ମୋତେ ମୋ ପ୍ରେୟସୀ ନଈ କଥା ମନେ ପଡ଼େ। ଆମ ପ୍ରେମ କାହାଣୀ ଲେଖି କେତେ ଯେ କବି ପ୍ରଶଂସାର ପାତ୍ର ହୁଅନ୍ତି, କେତେ ଯେ ଚିତ୍ରକର ନିଜ ଚିତ୍ରକୁ ଜୀବନ୍ତ କରନ୍ତି ଆମକୁ ଦେଖି ଦେଖି। ଖାଲି ନଈ ନୁହେଁ, ଅଧୁରା ସ୍ୱପ୍ନ ବି ମୋର ପ୍ରେୟସୀ। ସେ ନଥିଲେ ଏ ଚର ଅଚର ପ୍ରାଣୀ ମୋ ପାଖରେ ନିଜ ଦୁଃଖ ଗୁହାରୁ ନଥାନ୍ତେ, ତେଣୁ ତା ଅବଦାନ ବି ମୋ ଜୀବନରେ ଅଧିକ। ଉତ୍କଳର ଅନେକ କାର୍ଯ୍ୟକଳାପର ସାକ୍ଷୀ ମୁଁ। ମୋ ସାମ୍ନାରେ ମୁଁ ଦେଖିଛି ଏହି ଉତ୍କଳର ଉତ୍ଥାନ ଓ ପତନ। କେଉଁ ଅନାଦିକାଳରୁ ଏସବୁ କିଛି ଦେଖି ମୁଁ ମୌନ। ମୁଁ କୁଆଡ଼େ ଯାହା ନିଏ ତାହା ଫେରେଇ ଦିଏ, କିଛି ରଖି ପକାଏନି। ଶୁଣିବାକୁ ମଧୁର ଲାଗିପାରେ, ମିଥ୍ୟାର ଏହି ଜିନିଷଟା ସବୁଠୁ ଖାସ। ଚିର ଦୁଃଖଦାୟୀ ହେଲେ ବି କ୍ଷଣିକ ଆନନ୍ଦ ପାଇଁ ତାହାର ବ୍ୟବହାର ହୁଏ। ଆଜି କିନ୍ତୁ ମୁଁ କାହାକୁ ଆନନ୍ଦ ଦେବା ପାଇଁ କହୁନି। ମନ ଭିତରେ ପ୍ରାୟ 800 ବର୍ଷ ଧରି ରହିଥିବା ପୀଡ଼ାର ଉପଶମ ମୁଁ ବି ଚାହେଁ। ଅନୁତପ୍ତ ଅଭିଶପ୍ତ ମୁଁ, ଏକ ବିରାଟ ସମ୍ଭାବନାକୁ ମୋ ଭିତରେ ଲୀନ ହେବାର ମୁଁ ଦେଖିଲି, କିନ୍ତୁ ଫେରେଇ ପାରିଲିନି। ଏ ମାନବ ସମାଜ, ଏହି ସଭ୍ୟତା ସାମ୍ନାରେ ମୁଁ ଆଜି ଦୋଷୀ। ମୁଁ ଜଳଧି ଚନ୍ଦ୍ରଭାଗାର ବହିଷ୍କୃତ କୋଣାର୍କରୁ। ଅନେକ ପୀଡ଼ାଦାୟୀ ଦଣ୍ଡ ମୋ ପାଇଁ, ଅପରାଧ ବି ତ ସେମିତି ଥିଲା। ହଁ, ମୁଁ ପରା ଯାହା ନିଏ ତାହା ଫେରେଇ ଦିଏ, କିନ୍ତୁ ଫେରେଇ ପାରିଲିନି ଉତ୍କଳ ପାଇଁ ପ୍ରଗତିର ଏକ ବିରାଟ ସମ୍ଭାବନା ଧର୍ମପଦକୁ। ଅଭିଶପ୍ତ ଅନୁତପ୍ତ ମୁଁ, କେଉଁ ମୁହଁ ଦେଖେଇଥାନ୍ତି ସେ କୋଣାର୍କକୁ, ତାର ମାନବର୍ଦ୍ଧନ କରିଥିବା ଉତ୍କଳର ଏକ ସୁପୁତ୍ର, 1200 ବଢ଼େଇର ପ୍ରାଣ ରକ୍ଷାକାରୀ ଧର୍ମାକୁ ଫେରେଇ ପାରିଲିନି ମୁଁ। ପ୍ରଶ୍ନ ଆସେ, ମୁଁ ସେଠୁ ଆଜି ଦୂରରେ କାହିଁକି, କେଉଁ ମୁହଁରେ ସେଠି ରହିଥାନ୍ତି, ପୁତ୍ର ହନ୍ତାକୁ କେଉଁ ମା ବା କ୍ଷମା ଦେବ। ଅଭିଶପ୍ତ ଅନୁତପ୍ତ ମୁଁ, ଫେରେଇ ପାରିଲିନି।

ମାଙ୍କର ଶେଷ ଇଚ୍ଛା ପୂର୍ତ୍ତିର ପ୍ରୟାସରେ ଥାନ୍ତି ରାଜା ଲାଙ୍ଗୁଳା ନରସିଂହଦେବ। ସୁନ୍ଦର ପ୍ରଭାତ, ସେଦିନ ମୋ ଆଡ଼େ ମୁହଁ କରି ସୂର୍ଯ୍ୟଦେବଙ୍କୁ ପ୍ରଣତି ଜଣେଇ ଶିବେଇ ସାନ୍ତରାଙ୍କୁ କୁହନ୍ତି, ମା ଛାୟା ମହାଦେବୀଙ୍କର ଶେଷ ଇଚ୍ଛା ଥିଲା ଚନ୍ଦ୍ରଭାଗାରେ ଏକ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା ହେଉ। ଉତ୍କଳରେ ବହୁ ମନ୍ଦିର ପ୍ରତିଷ୍ଠା ହୋଇଛି, କିନ୍ତୁ ସୂର୍ଯ୍ୟଦେବତାଙ୍କର ଉପାସନା ପାଇଁ ଗୋଟିଏ ସୁଦ୍ଧା ମନ୍ଦିର ନାହିଁ। ସୂର୍ଯ୍ୟଙ୍କୁ ପୂଜା କରି ସାମ୍ବ ଦୂରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତ ହୋଇଥିଲେ। ସେହି ପୁଣ୍ୟ ପ୍ରଭାତରେ ପବିତ୍ର ସୂର୍ଯ୍ୟବଂଶର ଦାୟଦ ଶ୍ରୀ ଲାଙ୍ଗୁଳା ନରସିଂହଦେବ ତାଙ୍କୁ ହିଁ ସାକ୍ଷୀ ରଖି ପ୍ରତିଜ୍ଞା କରିଥିଲେ, ମନ୍ଦିର ଏଇଠି ହିଁ ତୋଳା ହେବ, ଆଉ ସେ ମନ୍ଦିର ହେବ ଉତ୍କଳର ସର୍ବଶ୍ରେଷ୍ଠ କୀର୍ତ୍ତି। ତାଙ୍କର ଇଚ୍ଛା ଥିଲା ମୋ ଛାତି ଉପରେ ଏକ ପଦ୍ମତୋଳା ଗଣ୍ଡ ଉପରେ ହିଁ ମନ୍ଦିର ତୋଳା ହେବ। କାରିଗରୀ କୌଶଳୀରେ, ରୂପରେ, ଗାରିମାରେ ସେହି ମନ୍ଦିର ହେବ ବିଶ୍ୱରେ ଅଦ୍ୱିତୀୟ। ଆରମ୍ଭ ହୁଏ କୋଣାର୍କ ମନ୍ଦିରର ନିର୍ମାଣ କାର୍ଯ୍ୟ, ନିଯୁକ୍ତ ହୁଅନ୍ତି 1200 ବଢ଼େଇ 12 ବର୍ଷ ପାଇଁ। ସେତେବେଳେ ମୋତେ ଲାଗିନଥିଲା ତାହା ଇତିହାସ ସୃଷ୍ଟି କରିବ, କୌଣସି କଥାରେ ବିଶ୍ୱାସ ନଥିଲେ ତା ଉପରେ ଗୁରୁତ୍ୱ ଦେବା ବି ଟିକେ କଠିନ ହୋଇଯାଏ। ଅବଶୋଷ ହୁଏ ସେ ନିର୍ମାଣକୁ ମୁଁ ଗୁରୁତ୍ୱର ସହ ଦେଖିଥାନ୍ତି କି, ଈର୍ଷା ଆସେ ଶିଳାଦେହରେ ନିର୍ମିତ ସେହି ରୂପସୀ ନାରୀମାନଙ୍କ ଉପରେ। ବୟସର ହାତ ବାଜି ଶରୀର ପ୍ରସ୍ଫୁଟିତ ହୁଏ ସତ, କିନ୍ତୁ ସେମାନେ ଜୀବନ୍ତ ହୋଇଥିଲେ ସେହି କାରିଗରମାନଙ୍କ ହାତର ସ୍ପର୍ଶରେ। ସେ କାରିଗରୀର ଗାଥା ଯଦି ନିଜ ଧର୍ମ ଭୁଲି କୌଣସି ପାଷ

ଇତିହାସର କିଛି ଅମୂଲ୍ୟ ଗାଥା କହିବା ପାଇଁ ପାଷାଣର ଜୀବନ୍ତ ହେବା ବି ଯଥାର୍ଥ। ଯେଉଁ ଦେଶରେ ଅବତାରୀ ଶ୍ରୀରାମଚନ୍ଦ୍ରଙ୍କର ପାଦସ୍ପର୍ଶରେ ପାଷାଣରୁ ଅହଲ୍ୟାଙ୍କର ଆବିର୍ଭାବ ହୋଇପାରେ, ସେ ଦେଶର ଶିଳ୍ପୀର ହାତର ସ୍ପର୍ଶରେ ମୁଁ କାହିଁକି ଜୀବନ୍ତ ହୋଇପାରିବିନି। ମୁଁ କୋଣାର୍କର ଶିଳାରେ ଖୋଦିତ ଏକ ନାରୀ। ଯଦି କହିବି ମୁଁ ଅପ୍ସରା ମେନକା, ତେବେ ହୁଏତ ବିଶ୍ୱାସ ହୋଇ ନପାରେ। ଆଉ ଜଣେ ଦେବନାରୀଙ୍କୁ ଆମ ଇତିହାସ କହିବା ପାଇଁ କଷ୍ଟ ଦେବା ତ ଠିକ୍ ନୁହେଁ। ଅବଶ୍ୟ ଏ କାର୍ଯ୍ୟ କରିବାରେ ତାଙ୍କୁ ଗୌରବ ମିଳିଥାନ୍ତା, କିନ୍ତୁ ମୋର ନାରୀ ସ୍ୱଭାବ ତାଙ୍କୁ ଏ ଗୌରବ ନ ଦେଇ ନିଜ ପାଇଁ ଏ ଗୌରବର ମୁହୂର୍ତ୍ତକୁ ରଖିଛି ନିଜ ପାଖରେ। କୋଣାର୍କର ଶିଳାରେ ଖୋଦିତ ସ୍ୱାମୀ ବିରହୀ, ବାସ୍ ମୂର୍ତ୍ତିଟିଏ ମୁଁ। କିନ୍ତୁ ଯାହା କହିବି, ମୋ ପାଖ ଶିଳାରେ ଖୋଦିତ ସମସ୍ତ ଦେବପ୍ରତିମାଙ୍କୁ ସାକ୍ଷୀ ରଖି କହିବି। ଶିଳ୍ପ ଏକ ସମାଜ ଗଠନ ପାଇଁ ଅତ୍ୟନ୍ତ ଜରୁରୀ। ସ୍ଥାୟିତ୍ୱ ଦେଇଥାଏ ଏ ଶିଳ୍ପ। କାର୍ଯ୍ୟ ଅନ୍ୱେଷଣରେ ବହିର୍ରାଜ୍ୟକୁ ଯାଇଥିବା ମୋ ସ୍ୱାମୀଙ୍କ ବିରହ ମୋତେ କେତେ ଯେ କଷ୍ଟ ଦେଇଥାଏ, ତାହାର ସମ୍ୟକ୍ ଧାରଣା ହିଁ ବୋଧେ ମୋ କଥାରୁ ଜଣାପଡ଼ିପାରେ। ଆଖିରେ ମୋର ଅପେକ୍ଷା, ପ୍ରେମ ପିପାସା ଦେହର ସବୁ ଅଙ୍ଗରେ, ନୀଳ ପଦ୍ମର ପାଖୁଡ଼ା ପରି ମୋ ଦେହର କାନ୍ତି, ସମୁଦ୍ର ଲହଡ଼ି ଭଳି ଘନ ନୀଳ ଉର୍ମିଳ କେଶଦାମ, ନୀଳ ପଦ୍ମ ପରି ତଳ ଉଜ୍ଜ୍ୱଳ ବୁଦ୍ଧିଦୀପ୍ତ ମନୋହରିଣୀ ଦୁଇଟି ଆୟତ ଆଖି, ବିଶ୍ୱର ଶ୍ରେଷ୍ଠ ଶିଳ୍ପୀର ହାତଗଢ଼ା ନିଖୁଣ ପ୍ରତିମା ମୁଁ, ସୁଗୋଲ ଅଙ୍ଗ ସୌଷ୍ଠବ ରମ୍ଭାତରୁ ପରି ସୁଗୋଲ ଘନ ଉରୁ। ହଁ, ପତିଙ୍କ ବିରହୀ ରୂପେ ଚିତ୍ରିତ ବୋଲି କିଛି ମଳିନ ପଡ଼ିଯାଇଥାଇ ପାରେ। ଆଜି ଦେଖିଲେ ହୁଏତ ଆପଣ ମୋ ଏ କଥାକୁ ବିଶ୍ୱାସ କରି ନପାରନ୍ତି, କାରଣ କାଳର କରାଳ ଗତିରେ ମୁଁ ରଙ୍ଗ ଆଜି ଉଡ଼ିଯାଇଛି। ଆଉ ଦୀର୍ଘ 800 ବର୍ଷର ଅପେକ୍ଷା ପରେ ଶୃଙ୍ଗାର ପାଇଁ ବି ମୋର ଇଚ୍ଛା ନାହିଁ। ଯେତେବେଳେ ମନ୍ଦିର ନିର୍ମାଣ ଆରମ୍ଭ ହେଲା, 1200 ବଢ଼େଇଙ୍କ ଆଗମନ ହେଲା ଏ ଭୂମିରେ, ଦିନସାରା ଅକ୍ଲାନ୍ତ ପରିଶ୍ରମ ପରେ ଆରାଧ୍ୟ ସୂର୍ଯ୍ୟଙ୍କର ଅସ୍ତ ବେଳକୁ ଅପେକ୍ଷା କରୁଥିଲେ କାରିଗର। ଏ ନାଟ୍ୟ ମଣ୍ଡପର ଭୂମିରେ ଚୌତନା ପକାଇ ନିଦ୍ରା ଦେବୀଙ୍କ କୋଳକୁ ଯାତ୍ରା କରୁଥିଲେ। ମୁଖିଆଙ୍କ ଅପୂର୍ବ ଚିନ୍ତାଧାରାକୁ ଧନ୍ୟବାଦ। ଠିକ୍ ସୂର୍ଯ୍ୟଙ୍କର ରଥ ପରି ଏ ମନ୍ଦିରର ନିର୍ମାଣ ଚାଲିଲା। ନିଖୁଣ କାରିଗରୀ କରୁଥିବା କିଛି କାରିଗରଙ୍କ ଶ୍ରମକୁ ଚନ୍ଦ୍ରତାପର ବ୍ୟବସ୍ଥା ଥାଏ, କିନ୍ତୁ ତାହା ବି ପ୍ରାକୃତିକ ବସ୍ତୁରେ ନିର୍ମିତ। ଯେତେ ଜଳସର ବ୍ୟବସ୍ଥା ଥିଲେ ବି ତୃଷ୍ଣା ନିବାରଣ ପାଇଁ ଯଥେଷ୍ଟ ନଥିଲା। ମୋତେ ସେମାନଙ୍କୁ ଦେଖି ଲାଗୁଥିଲା ସେମାନଙ୍କ ପତ୍ନୀମାନେ ବି ତ ତାଙ୍କୁ ଖୋଜୁଥିବେ। ଇଚ୍ଛା ହେଉଥିଲା ତାଙ୍କ ପତ୍ନୀଙ୍କ ମନର ବାର୍ତ୍ତା ତାଙ୍କୁ କହିଦେଇ ତାଙ୍କୁ ଥରେ ଯାଇ ଭେଟିବାକୁ କହନ୍ତି କି। କିନ୍ତୁ ଅନ୍ନଦାତା ରାଜା ନରସିଂହଦେବଙ୍କୁ ଅବଜ୍ଞା କେମିତି କରନ୍ତି ସେମାନେ। ଏମିତି ପରିଶ୍ରମରେ ବିତିଗଲା 2ଦ୍ୱାଦଶ ନିଦାଘ, ଜଳଦାଗମ କାଳ ବିତି ଶୀତକାଳର ଆଗମନ। ଗୋଟିଏ ଅଜଣା ଶିଶୁର ପ୍ରବେଶ ହୁଏ ସମ୍ମୁଖରେ ଥିବା ପୂର୍ବଦ୍ୱାର ଦେଇ। ଗାମୁଛାରେ ଧରି ଆଣିଥାଏ କେଜାଣି କି ସମ୍ପତ୍ତି, ହାତରେ ଜାକିକି ଧରିଥାଏ ତାକୁ। ଯାହାଙ୍କ ପରିଚୟ ସେ ମାଗୁଥାଏ ତାଙ୍କ ସହ ମୁଁ ପରିଚିତ। ସେ ଆସିଥିଲା ଏହି ମନ୍ଦିର ମୁଖ୍ୟ କାରିଗର ବିଶୁ ମହାରଣାଙ୍କ ପାଖକୁ, ମୋ ସାମ୍ନାରେ ହିଁ ତ ଭେଟିଥିଲା। ତାଙ୍କ କଥୋପକଥନ ଆରମ୍ଭ ହୁଏ ତା ଗାମୁଛାରେ ପୁଟୁଳି ବାନ୍ଧି ଆଣିଥିବା ବରକୋଳି ସାହାଯ୍ୟରେ ରହସ୍ୟ ଉନ୍ମୋଚନ ହେଲା। ବିଶୁ ମହାରଣାଙ୍କୁ ଜଣାପଡ଼ିଲା ଯେ ସେ ତାଙ୍କର ନିଜର ସନ୍ତାନ। କି ଅଦ୍ଭୁତ କଥା, ବାପା ପୁଅର ପରିଚୟ ପାଇଁ ସାହାଯ୍ୟ କଲା ସାମାନ୍ୟ ବରକୋଳି। ଆଜି ଯାଏଁ ସେ ଦେଖିନଥିଲା ତା ବାପାଙ୍କୁ। 12 ବର୍ଷ ଯେଉଁ ଆଖିରେ ଅପେକ୍ଷା ଥିଲା, ଅପେକ୍ଷାର ଅବସାନ ପରେ ଲୋତକରେ ଅଶ୍ରୁ ଆସିବା ସ୍ୱାଭାବିକ। ଆନନ୍ଦାଶ୍ରୁ

0: ଦୂରେ ଭିଜିଯାଏ ଉଭୟଙ୍କ ଆଖି, ଆଉ ଆଲିଙ୍ଗନ କରିପକାନ୍ତି ବିଶୁ ମହାରଣା ପୁତ୍ରକୁ। ହେଲେ ମୁଁ ହତଭାଗୀ, ମୋ ସ୍ୱାମୀଙ୍କୁ ଅପେକ୍ଷା କରିକରିବି କାନ୍ଦିପାରୁନି। ତାଙ୍କ କଥୋପକଥନରୁ ଆଉ ଏକ ରହସ୍ୟ ଉପରୁ ପରଦା ଉଠିଲା। ମନ୍ଦିରର କାର୍ଯ୍ୟ ସରିଯାଇଛି, କିନ୍ତୁ ମନ୍ଦିରର ମୁଣ୍ଡି ଏ ଯାଏଁ ମରାଯାଇପାରୁନି। ରାଜାଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଅବଧି ସକାଳ ହେଲେ ଶେଷ ହେବ, ଆଉ ଦଧି ନଉତି ନ ବସିଲେ ସକାଳକୁ ବାରଶହ ବଢ଼ିଙ୍କ ମୁଣ୍ଡ କାଠ ହେବ। ଏକଥା ଶୁଣି ଧର୍ମପଦ ବାପାଙ୍କ ଆଦେଶ ଭିକ୍ଷା କରେ ମୁଣ୍ଡି ମାରିବା ପାଇଁ। ଶହ ଶହ ବଢ଼େଇଙ୍କ ମନରେ ସନ୍ଦେହ ଉପୁଜେ, ଯେଉଁ ମନ୍ଦିରର ମୁଣ୍ଡି ଏକ ଉଚ୍ଚମାନର କାରିଗର ମାରିପାରିଲେ ନାହିଁ, ତାକୁ ଏ ସାମାନ୍ୟ ଚପଳମତି ବାଳକ କରିପାରିବ? ତାପରେ ପୁଣି ଦ୍ୱନ୍ଦ୍ୱ, ଯଦି ରାଜା ଏକଥା ଜାଣନ୍ତି ଯେ ନିଯୁକ୍ତ ବାରଶହ ବଢ଼େଇଙ୍କଠୁ ବଢ଼େଇଙ୍କ ସଂଖ୍ୟା ବଢ଼ିଛି ଏବଂ ସାମାନ୍ୟ ଶିଶୁଟିଏ ଶେଷରେ ମନ୍ଦିରର ମୁଣ୍ଡି ମାରିଛି, ତାହେଲେ ତ କାରିଗରଙ୍କର ମୁଣ୍ଡ କାଠ ହେବା ସୁନିଶ୍ଚିତ। ଧରମା ପାଖରେ କିନ୍ତୁ ବୋଧେ ଏସବୁ ସମସ୍ୟାର ନିରାକରଣ ଥାଏ। ତାପରେ ସେ ତ୍ୟାଗ ବଳିଦାନର କଥା କହିବାକୁ ନା ମୋ ପାଖରେ ଶକ୍ତି ଅଛି, ନା ସେସବୁକୁ ପୁଣି ଥରେ ଅନୁଭବ କରିବା ପାଇଁ ମୋ ପାଖରେ ଧୈର୍ଯ୍ୟ। ମୁଁ ତ ସାମାନ୍ୟ ମୂର୍ତ୍ତିଟାଏ ମାତ୍ର, ସେ ଭାବନାକୁ ବଖାଣି ପାରିବିନି। ସେଇଥିପାଇଁ କ୍ଷମା ଯାଚିକା, ମୁଁ କ୍ଷମା ଯାଚିକା।
1: ଶ୍ରୋତାବନ୍ଧୁ, ତ୍ୟାଗ ବଳିଦାନ ସମର୍ପଣର ଏକ ଅନନ୍ୟ ଗାଥା ଜଡ଼ିତ କୋଣାର୍କ ସହ। ଯେତେବେଳେ ସେ ବାର ବର୍ଷର ଶିଶୁ ଧରମା ଦ୍ୱାରା ମନ୍ଦିରର ମୁଣ୍ଡି ମରାସରେ ବଢ଼େଇମାନଙ୍କ ମନରେ ଦ୍ୱନ୍ଦ୍ୱ ଉଠେ, ଯଦି ସକାଳ ହେଲେ ରାଜା ଏକଥା ଜାଣନ୍ତି ଯେ ବାରଶହ ବଢ଼େଇ ଯେଉଁ କାମ କରିନାହାନ୍ତି ସେ କାମ ଜଣେ ବାର ବର୍ଷର ଶିଶୁ କରିଦେଲା, ତାହେଲେ ତାଙ୍କ ମଥାର ଟେକ ରହିବ ତ।

ଧରମା ପାଖରେ ବଢ଼େଇ ତଥା ପିତାଙ୍କ ସମସ୍ୟାର ନିରାକରଣ ଥିଲା। ସମସ୍ତଙ୍କୁ ବୁଝେଇ ଧରମା କୁହେ,

ସେହି ଉତ୍କଳର ମହାନ୍ ଶିଳ୍ପୀ ଥିଲା ବୟସରେ ସାନ, କିନ୍ତୁ ବାରଶହ ବଢ଼େଇର ମାନ ତଥା ପ୍ରାଣରକ୍ଷା ପାଇଁ ସେ ବଳିଦାନ ଦେଲା। ମନ୍ଦିର କୂଳରୁ ସମୁଦ୍ରକୁ ଲମ୍ଫ ଦେଇ ସେ କାରକ ସାଜିଗଲା ବାରଶହ ବଢ଼େଇର ପ୍ରାଣରକ୍ଷାର। କିନ୍ତୁ ତା ସହ ସେଦିନ ସମାପ୍ତ ହେଲା ଉତ୍କଳର ଏକ ବିରାଟ ଶିଳ୍ପୀ। ଏକ ଅନନ୍ୟ କାରିଗରକୁ ହରେଇ ସେଦିନ ସମସ୍ତେ କାନ୍ଦିଥିଲେ।

0: ସେ ଶିଶୁକୁ ଗ୍ରାସି ଚନ୍ଦ୍ରଭାଗାର ଜଳଧି ଆଜି ବହିଷ୍କୃତ। କୋଣାର୍କ ବି ଆଜି ରୁଗ୍ଣ ଅବକ୍ଷରିତ ଶିଳାଖଣ୍ଡ ମାତ୍ର। କିନ୍ତୁ ଧରମାର ତ୍ୟାଗ ଓ ବଳିଦାନର କଥା ସମସ୍ତଙ୍କ ପାଇଁ ଅଭୁଲା।
1: ତେବେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଭାବନାତ୍ମକ ଚିନ୍ତନ। କୋଣାର୍କର କାରୁକାର୍ଯ୍ୟ ଆଜି ବି ବିଶ୍ୱ ପାଇଁ ଆଶ୍ଚର୍ଯ୍ୟର ବିଷୟ। ଏବେ ଆସନ୍ତୁ ଜାଣିବା କୋଣାର୍କର ଇତିହାସ ବିଷୟରେ।
0: କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରାୟ 1300 ଶତାବ୍ଦୀରେ ନିର୍ମିତ ବୋଲି ଜଣାଯାଏ। ପ୍ରାୟ 1250 ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା। ଏକ ବିଶାଳ ରଥାକୃତି ଆକାରର ଏହି ମନ୍ଦିରଟି, ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି, ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇସାରିଛି। ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳ। ଟାଇମ୍ସ ଅଫ୍ ଇଣ୍ଡିଆର ସୂଚୀଯୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ମଧ୍ୟ ରହିଛି।
1: ଏହି ମନ୍ଦିରଟି ଗଢ଼ି ଉଠିଥିଲା ବଙ୍ଗୋପସାଗର କୂଳରେ। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ଏହାର ନାମ ଥିଲା କୋଣଗର। କୋଣଗର ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ। କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି। କୋଣର ମାନେ ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ସୂର୍ଯ୍ୟ। ଏହି ମନ୍ଦିରଟି ସୂର୍ଯ୍ୟଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଏହି ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତପୋଷଣ କରାଯାଏ।
0: କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା। ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି 238 ଫୁଟ ଉଚ୍ଚ ଓ ମୁଖଶାଳା 128 ଫୁଟ ଉଚ୍ଚ ଥିଲା। 13 ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ଉପରେ ଗଢ଼ାଯାଇଥିଲା। ସେ ଚଟାଣ ଚାରିପଟେ 9 ଫୁଟ 9 ଇଞ୍ଚ ଉଚ୍ଚର 24 ଚକ ଓ ସମ୍ମୁଖରେ 7 ଘୋଡ଼ା ଖଞ୍ଜା ଯାଇଥିଲା। ଜଗମୋହନର ଉଚ୍ଚତା ଥିଲା 123 ଫୁଟ ଓ ବିମାନର ଉଚ୍ଚତା ଥିଲା 225 ଫୁଟ। ମନ୍ଦିର ବେଢ଼ାର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ 857 ଓ 540 ଫୁଟ। ମନ୍ଦିରଟି ଏବେ ବି ପ୍ରାକୃତିକ ପରିବେଶ ଭିତରେ ରହିଛି ଓ ଏହାର ଚାରିପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢ଼ୁଥିବା ଗଛ ରହିଛି। ମୁଖ୍ୟ ଦେଉଳଟି ପାଖାପାଖି 200 ଫୁଟ ଉଚ୍ଚର ଥିଲା ବୋଲି ଜଣାଯାଏ, ଯାହାକି ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ।
1: ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ କରାଯାଇଛି। ଏହି ମନ୍ଦିରର ମୂଳରେ ଅତି ସୂକ୍ଷ୍ମ କାରୁକଳାରେ ସୁସଜ୍ଜିତ 12 ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ। ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ। ଏହି ଅରମାନଙ୍କର ଛାଇରୁ ସଠିକ୍ ସମୟ ବାରି ହୁଏ। ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି 30 ମିଟର ଉଚ୍ଚ। ଖଜୁରାହୋ ମନ୍ଦିର ପରି ଏହି ମନ୍ଦିରର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି।
0: ମନ୍ଦିରର ଦ୍ୱାରରେ ଦୁଇ ପାଖରେ ମନ୍ଦିରକୁ ଜଗି ରହିଛନ୍ତି 2 ଦନ୍ତାହାତୀଙ୍କୁ ପଦାନତ କରିଥିବା 2 ଭୀମକାୟ ସିଂହ। ଏହି ହାତୀ 2 ସ୍ଥାୟୀତ୍ୱ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ। ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିର ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟଗୀତ ପରିବେଷଣ କରୁଥିଲେ ବୋଲି ଜଣାଯାଏ। ଏହାଛଡ଼ା ଅନେକ ପ୍ରକାରର ଦେବାଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର, ସଙ୍ଗୀତ ଶିଳ୍ପୀ, ନଟନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ। ତା ସହିତ କେତେ ଜାତିର ପଶୁପକ୍ଷୀ

0: ପାଖାପାଖି 2000 ଆକର୍ଷକ ଓ ଜୀଅନ୍ତା ଦିଶୁଥିବା ଭଳି ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଏହି ମନ୍ଦିରର କାରୁକାର୍ଯ୍ୟ।
1: ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ର ପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳା ନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ ତଥା ସବୁ ପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି।
0: ମନେପଡ଼େ କୋଣାର୍କର ସେହି ହତଗୌରବ, କେତେ ଯେ ମହାନ କବି ଲେଖିଯାଇଛନ୍ତି କୋଣାର୍କ ସମ୍ପର୍କରେ। ମନେ ପଡ଼ନ୍ତି କବି ସଚି ରାଉତରାୟ, ମନେପଡ଼େ ତାଙ୍କ ଅନନ୍ୟ ସୃଷ୍ଟି ପଦ୍ୟ କୋଣାର୍କ। ତୁମେ ଦେଖିଅଛ ଶିଳାରେ ତାର ତ ରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ। ତୁମେ ଦେଖିଅଛ ଫୁଟିଛି କିପରି କଳାର କାଉଁରୀ ଲାଗି, ରାତ୍ରିର କଳା ଯବନିକା ପରି ସ୍ୱର୍ଣ୍ଣ ଉଷାର ଛବି। ଦେଖିଛ କିପରି କବିତା ଫୁଟିଛି ପାଷାଣର ମୁକ ଦେହେ, ତନ୍ଦ୍ରାମଗନ ଅଳସ ସପନେ ବୁଡ଼ିଛ ନିବିଡ଼ ସ୍ନେହେ। ତୁମେ ଚାଖିଅଛ ରସର ଝରଣା ଚାରୁ ମନ୍ଦିର ତଳେ, ଗଣ୍ଡୁଷ ଭରି ପିଇଛ ପିଉଷ ନିଭାଇ ତୃଷ୍ଣା ନଳେ। ମୁଁ ଫେରିଛି ହାଏ ଦିନବେ ରସିକ ତାହାରି ସିଂହ ଦୁଆରୁ, ପୁଞ୍ଜିତ ବ୍ୟଥା ଅବସାଦ ଗୁରୁ ବଳିଅଛି ହୃଦ ଭାରୁ। ମୂଲିଆର ଆଖି ନେଇ ମୁଁ ଦେଖିଛି ହାଏ ମନ୍ଦିରର ରୂପ ବ୍ୟଥାର ଆରତୀ ଦେଇ। ଧ୍ୱନି ନିରବି ଥାଏ, ଅଥଚ ପ୍ରତିଧ୍ୱନି ବାରମ୍ବାର ଶୁଭୁଥାଏ। ଯଦିଓ ଏବେ ମୁକୁଟବିହୀନ ହୋଇଛି ସମ୍ରାଟ, ତଥାପି ସମ୍ରାଟର ପୂର୍ଣ୍ଣ ଦମ୍ଭରେ ଉଭା ହୋଇଛି କୋଣାର୍କ। ଯେତେ କାଳ ଯାଏଁ ପଥରର ଭାଷା ବୁଝି ପାରୁଥିବ ମଣିଷ, ସେତେ କାଳ ଯାଏଁ ସବୁରି ହୃଦୟରେ ଘର କରିଥିବ କୋଣାର୍କ।
1: ତେବେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଥିଲି ମୌସୁମୀ,
2: ଆଉ ମୁଁ ଅର୍ଘ୍ୟ ଅର୍ପଣ।
1: ଆଶା କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିଥିବ, ତେବେ ମତାମତ ନିଶ୍ଚୟ ଜଣାଇବେ।
0: ଯୋଗାଯୋଗ କରିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ନମ୍ବରଟି ହେଲା 8114659464।
0: ଆପଣମାନେ ଆମକୁ ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଇମେଲ ଆଇଡିଟି ହେଲା airbalangir@gmail.com।
1: ମତାମତ ଅପେକ୍ଷାରେ ରହିଲୁ, ନମସ୍କାର।

ପ୍ରଚାର କଲୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ସେବନ କରନ୍ତୁ ନାହିଁ। ପ୍ରତିକାର, ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି, ଲୁଣ, ସର୍ବତ, ସାଦା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଶୁଣିଲେ ଅଂଶୁଘାତ ସମ୍ପର୍କରେ କିଛି ସୂଚନା।

ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଳ୍ପ ସମୟ ପରେ ସନ୍ଧ୍ୟା 6:10 ପ୍ରଚାର କରିବୁ ଓଡ଼ିଆ ଭକ୍ତିଗୀତ। 6:45 ଆଞ୍ଚଳିକ ସମ୍ବାଦ, 6:55 ଆଜି ଶୁଣିବେ ଜନଜୀବନ ସମ୍ବାଦ, 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଓଡ଼ିଆ ସମ୍ବାଦ ଶୁଣିବାର ସମୟ 7:15, 7:25 ଜିଲ୍ଲା ହାଲଚାଲ, ଆଜି ରହିଛି ସମ୍ବଲପୁର ଜିଲ୍ଲା ହାଲଚାଲ। ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆଜି ଏଥିରେ ରହିଛି ଆଲୋଚନା, ଆମ ଅଞ୍ଚଳର ଜୀବନ ଜୀବିକା ପାଇଁ କ୍ଷୁଦ୍ର ଶସ୍ୟ, ଏ ସମ୍ପର୍କରେ ଶ୍ରୀ ଅନ୍ନ ଅଭିଯାନ ଯୋଜନା ଅଧିକାରିଣୀ ବଲାଙ୍ଗୀର ଅଙ୍କିତା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସହ ଆଲୋଚନା ଶୁଣିବେ। ପରେ ପରେ ଚାଷ ସମ୍ବନ୍ଧୀୟ କିଛି ସୂଚନା ଶୁଣିବେ। 8:00 ଓଡ଼ିଆ ଲଘୁ ସଙ୍ଗୀତ, ଆଞ୍ଚଳିକ ଗୀତ ପ୍ରଚାର କରିବୁ 8:15। ରାଜ୍ୟସ୍ତରୀୟ ପ୍ରସାରଣରେ କଟକ ଆଞ୍ଚଳିକ ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବୁ 8:30।

ଆଠଟା 45 ମିନିଟ୍ରେ ହିନ୍ଦୀ ଏବଂ 9ଟାରେ ଇଂରାଜୀରେ ସମ୍ବାଦ, 9ଟା 15 ମିନିଟ୍ରୁ 10ଟା ଯାଏ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10ଟାରେ ଅତୀତର ବାର୍ତ୍ତାବହର 13ତମ ଭାଗରେ ଶୁଣିବେ ରୂପକ ଚର୍ଦ୍ଦାର କପିଳେଶ୍ୱର ମନ୍ଦିର, ତଥ୍ୟ ଏବଂ ପାଣ୍ଡୁଲିପି ଜନ୍ମାଜୟ ଛତର, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। ମିଠା ମିଠା କଥା, ମିଠା ମିଠା ଗୀତ ଶୁଣିପାରିବେ ରାତି 10ଟା 30 ମିନିଟ୍ରେ, 11ଟାରେ ହିନ୍ଦୀ ଏବଂ 11ଟା 5 ମିନିଟ୍ରେ ଇଂରାଜୀରେ ସମ୍ବାଦ ଶୁଣିଲେ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଶ୍ରୀଚରଣ ମହାନ୍ତି, ଗୀତ ରଚନା କରିଛନ୍ତି ସନ୍ତୋଷ କୁମାର ସାହୁ, ସଙ୍ଗୀତ ବିରଜା ପ୍ରସାଦ।

ଶେଷରେ କଣ୍ଠଶିଳ୍ପୀ ଶୈଳଭବା ମହାପାତ୍ର, ଗୀତ ରଚନା କରିଛନ୍ତି ନିମାଇ ଚରଣ ଦାସ, ସଙ୍ଗୀତ ଶରତ ନାୟକ।

ପ୍ରଚାର କଲୁ ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ, ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପାସରେ ନୋଡ୍ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ,
0: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ବଡ଼ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କ'ଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି। ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କ'ଣ?
7: ଆର୍ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ବୁଦ୍ଧୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି। ଓ,
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
8: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ କୁ କୁହ, ନ ଶୁଣିବେ ତ ମ୍ୟାନେଜର କୁ।
9: କରେକ୍ଟ।
8: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କ ରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲ ରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
7: ଆର୍ବିଆଇ କହେ,
10: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡସମ୍ୟାନ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେର

0: ବନ୍ୟା ନିୟନ୍ତ୍ରଣ, ବିପଦ ସ୍ଥିତିର ଆକଳନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 39ଟି ଚକ ନିର୍ମାଣ ସହ ଚାରି ନହକା ନିର୍ମାଣ ମଧ୍ୟ ଶେଷ ହୋଇଛି। ତିନି ରଥର ଢମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ତିନି ରଥର ଶେଷ ଗୋଟିଏ ଗୋଟିଏ ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥ ସାଲଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାରୁ 5ଟି ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ବିତରଣ କରାଯିବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠାପିତ ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ସ୍ପର୍ଶ କରିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ,
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
2: ଅସଳୀ ନୋଟ୍ ରେ କାହିଁକି ଖେଳୁଛୁ?
3: ବ୍ରୁ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ୍ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
1: RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: जनजीवन संवाद उपस्थापन रे मु लहरिका।

ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ମସିହାରେ ପ୍ରଥମ ଥର ମେ 18 ତାରିଖରେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍ମାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ି ରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକିଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ। 2010 ମସିହାରେ ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କା ଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ ମହାରାଣୀ ଏଲିଜାବେଥ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ 2ଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଟଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣ ଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକା ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 5 ଲକ୍ଷ ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ବର୍ଷ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲଚରାଲ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।

କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରିୟ ଲେଖକ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖିଆ ଖବର। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତରୁ 38 କେ ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀନୁ ଆଇବା 25 ତାରିଖ ଦିଆଯିବା 2026 ବର୍ଷର ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କ ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବଢ଼ାବାର ଲାଗି ମଞ୍ଜୁରୀ ଦେଇଛନ୍। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁସାରେ କେନ୍ଦ୍ର ଆଇନ ଆଉ ନ୍ୟାୟ ମନ୍ତ୍ରଣାଳୟ ତରଫ ବିଚାରପତି ସଂଖ୍ୟା ବଢ଼ାବାର ବାବଦେ ଗେଜେଟ୍ ବିଜ୍ଞପ୍ତି ବାହାରିଛି, ଯେଉଁଥିଲାଗି ପ୍ରଧାନ ବିଚାରପତିଙ୍କ ସହିତ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସଂଖ୍ୟା 38 ବଢ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2026 ବର୍ଷର ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଆଇବା 25 ତାରିଖ ଦିନ ରାଷ୍ଟ୍ରପତି ଭବନରୁ ହେବାର୍କେ ଥିବାର ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହଲା ଖେପ୍ ବେସାମରିକ ପୁରସ୍କାର ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଆ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ଅପରାଧୀମାନଙ୍କର ଲାଗି ଜାଗା ନାଇନ ବୋଲି ପୁଲିସ ମହାନିର୍ଦ୍ଦେଶକ YB ଖୁରାନିଆ କହିଛନ୍। ଅପରାଧ ଆଉ ଅପରାଧୀମାନଙ୍କର ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍। ଶ୍ରୀ ଖୁରାନିଆ କହିଛନ୍, ଫି ଅପରାଧର ଜବାବ ଦେବାର ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛେ। ଅପରାଧୀମାନେ ଅପରାଧ ଘଟାବାର ବଦଲା ସମାଜର ମୁଖ୍ୟ ସ୍ରୋତଥି ସାମିଲ ହେବାର ଲାଗି ସେ କହିଛନ୍। ସୂଚନା ଅନୁସାରେ ଗଲା 5 ଦିନ ଭିତରେ ରାଜ୍ୟ 1700 ଅଟକା ଜାମିନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କର ବିରୋଧୀ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50 ଅଟକା ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍, ଗୁଇନ୍ଦା ସୂଚନା ଆଧାରଥି ଜେଲ୍ ଫେରନ୍ତାମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆଇବା 10 ଦିନ ତକ ଅପରାଧୀମାନଙ୍କର ବିରୋଧୀ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବାର ଉଦ୍ଦେଶ୍ୟ ଫି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700 ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫ ଆଇବା 2026-27 ବନ୍ୟା ଋତୁକେ ନଜରଥି ରଖିକରି ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଡକାଯାଇଛି। ଆଇବା 26 ତାରିଖ ଉପରବେଳା ରାଜୀବ ଭବନ ଥିବାର ବିଭାଗର ସମ୍ମିଳନୀ କକ୍ଷନୁ ଏହି ବୈଠକ ହେବା। ଆଇବା ମୌସୁମୀ ଋତୁଥି ବନ୍ୟାର ସଫଳ ମୁକାବିଲା ଲାଗି ବିଭାଗ କେତେଦୂର ପ୍ରସ୍ତୁତ ଅଛେ ସେ ବାବଦେ ବୈଠକଥି ଆଲୋଚନା କରାଯିବା। ଇତାର ସହିତ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ବିପଦ ସଂକୁଳ ସ୍ଥିତିର ଆକଳନ ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ତିଆରି ହୋଇଥିବାର ଯୋଜନା ବାବଦେ ସମୀକ୍ଷା କରାଯିବା। ବୈଠକଟି ଯୋଗ ଦେବାର ଲାଗି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଭିନ୍ ଭିନ୍ ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ଆଉ ବେସିନ୍ ମ୍ୟାନେଜର, ପାଣି ନିଷ୍କାସନ ଯୋଜନା, ବନ ସୁରକ୍ଷା ଆଉ କ୍ଷୁଦ୍ର ଜଳସେଚନ ବିଭାଗର ସବୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାରକେ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତି ଆସିକରି ଆଜି ବେଲବୁଡ଼ା ଭୁବନେଶ୍ୱର ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟନୁ ଆଇବାକାଲ ହେବାରକେ ଥିବାର କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବେ ବୋଲି ଦଳ ତରଫ କୁହାଯାଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଉତ୍ତରୁ ଶ୍ରୀ ନବୀନ ପହିଲା ଥର ଲାଗି ଓଡ଼ିଶା ଗସ୍ତି ଆସୁଛନ୍। ଇତାରାଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହିତ ତାଙ୍କର ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକେ ନୂଆ ଶକ୍ତି ଦେବା ବୋଲି କହିଛନ୍। ସୂଚନା ଅନୁସାରେ ଆଇବାକାଲ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନଥିବା ଆଇଆଇଟି ପାସର ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରନୁ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକେ ଉଦ୍ଘାଟନ କରିବେ। ତାର ଉତ୍ତରୁ ସେ ପୁରୀ ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବେଲବୁଡ଼େ ରାଜ୍ୟ କାର୍ଯ୍ୟାଳୟନୁ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଆଉ ମନ୍ତ୍ରୀ ପରିଷଦର ବୈଠକଟି ସେ ଯୋଗ ଦେବେ। 2026-27 ବଛର ଲାଗି ଭାରତୀୟ ସେନାଥି ନିଯୁକ୍ତି ଲକ୍ଷ୍ୟଟି ଅଗ୍ନିବୀର ଯୋଜନା ଆଉ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହଲାନୁ ମୂଲ ହେବା। 12 ତାରିଖ ତକ ଚାଲବାର୍କେ ଥିବାର ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ଥି ସିକିମ୍ ପଶ୍ଚିମବଙ୍ଗ ଆଉ ଓଡ଼ିଶାର 17 ସହରର 26 କେନ୍ଦ୍ରନୁ କରାଯିବା। ଓଡ଼ିଶାର 7 ସହର ସମ୍ବଲପୁର କଟକ ଭୁବନେଶ୍ୱର ଢେଙ୍କାନାଳ ରାଉରକେଲା ବାଲେଶ୍ୱର ଆଉ ବ୍ରହ୍ମପୁରନୁ ଏହି ପରୀକ୍ଷା କେନ୍ଦ୍ର କରାଯିବା। ଗଲା 15 ତାରିଖନୁ ଅନ୍ଲାଇନ୍ ଥି ପ୍ରବେଶପତ୍ର ମିଳିପାରବା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ବାହାରିଛି। ଆଇବା ଜୁନ୍ ମାସ 7 ତାରିଖ ପ୍ରିଲିମିନାରୀ ପରୀକ୍ଷା 2 ଖେପେ ହେବା। ରାଜ୍ୟର 6 ଜୋନ୍ ସମ୍ବଲପୁର ଭୁବନେଶ୍ୱର ବାଲେଶ୍ୱର ବ୍ରହ୍ମପୁର କଟକ ଆଉ ଜୟପୁରନୁ ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା ବିଜ୍ଞାନ ଆଉ ବାଣିଜ୍ୟ ପରୀକ୍ଷାଫଳ ଖୁବ୍ ଜଲ୍ଦି ବାହାରିବା। ଆଇବା 2 ଭିତରେ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବା ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ଏ ବଛର ଫେବୃଆରୀ 18-28 ତାରିଖ ତକ ଏହି ପରୀକ୍ଷା ହୋଇଥିଲା, ଯେନ୍ତି 4 ଅତକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନୁ 3 ରଥର ତିଆରି କାମ ଜୋରସୋରଥି ଚାଲିଛି। ରଥମାନଙ୍କର 39 ଚକା ତିଆରି ଶେଷ ହୋଇଥିବାର ବେଳେ 4 ନାହାକା ତିଆରି କାମ ବି ଶେଷ ହୋଇଛି। 3 ରଥର ଢମକ ତିଆରି ଶେଷ କ୍ଷେପେ ପହଞ୍ଚିଥିବାର ବେଳେ ଗୋଟେ ଗୋଟେ ଚକାର ସିଂଘା ପିଟା କାମ ଶେଷ ହୋଇଛି। ରୂପକ ସେବକମାନେ 3 ରଥର ସାଲଗୁଜଥି ରୂପ ଖୋଦେଇ ସହିତ ଶେଷ ହୋଇଥିବା ରୂପମାନଙ୍କର ପୋଲିସ କାମ ଆଉ ଅଳଙ୍କାର ପକ୍କା କାମ କରୁଛନ୍। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଏହି ହପ୍ତା ଫେର ଥରେ ସିଏନ୍ଜି ଦରକେ ବଢ଼େଇଛି। ଏହି ଦର ଟଙ୍କାଟେ ବଢ଼ିଥିବାର ସୂଚନା ମିଳିଛି। ଦର ବଢ଼ବାରନୁ ଦିଲ୍ଲୀନୁ ସିଏନ୍ଜି କେଜିକ 80.09 ହୋଇଥିବାର ବେଳେ ଭୁବନେଶ୍ୱର ଆଉ କଟକନୁ 88.26 ଆଉ ପୁରୀନୁ 86.07 ହୋଇଛି। ଏହି ହପ୍ତା ମୂଲ ଆଡ଼େ ସିଏନ୍ଜି ଦାମ କେଜିକ 2 ବଢ଼ିଥିଲା। ମିଶିକିରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦ ଲୋକ ସଚେତନ କରିବା ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନୁ ପୃଥିବୀର ସବୁନୁ ଅତକା ରକ୍ତଚାପ ରୋଗୀ ଅଛନ୍। ଏଛେନ୍ ପୃଥିବୀନୁ 140 ଲୋକ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନୁ 22 ରୋଗୀ ଅଛନ୍। ପ୍ରଭାବଶାଳୀ ଆଉ ସୁଲଭ ଚିକିତ୍ସା ବ୍ୟବସ୍ଥା ମିଳିଲେ ବି ବହୁତ ଲୋକ ଏ ବାବଦ ସଚେତନ ନୁହନ୍, ଯେନ୍ଥିଲାଗି ଉଚ୍ଚ ରକ୍ତଚାପଥି ପୀଡ଼ିତ 4 ଭିତରୁ ଖାଲି ଜଣଙ୍କ ରକ୍ତଚାପ ନିୟନ୍ତ୍ରଣଥି ରହୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଅପନାବାରକେ ଆହ୍ୱାନ ଦେଇଛନ୍। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖିଆପିଆ, ଶାରୀରିକ କାମକାଜ ଆଉ ମାନସିକ ଚାପ ନିୟନ୍ତ୍ରଣ ବାଗେର ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରବାରଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସାରା ପୃଥିବୀନୁ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଲିଟ ଜାତିସଂଘ ତରଫୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବିଷୟ ଜ୍ଞାନକୌଶଳ ଏଚନିର ସମୟର ସମାଜକେ ଗଭୀର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀ ଲୋକ ସଚେତନ କରିବାରଟା ଏ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା ସଂଗଠିତ ପୃଥିବୀ ଲାଗି ନିରନ୍ତରତାକେ ବରକସ କର୍ମା। ଏହାଦେ ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଆଣ୍ଡାମାନ ପହଞ୍ଚିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଇଲାକା, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। କାଲବୈଶାଖୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଇବା 21 ତାରିଖ ତକ ଧୋକାକଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଭିତରେ ସୁନ୍ଦରଗଡ଼ ଗୁରୁଣ୍ଡିଆଠାରେ ସବୁନୁ ଜହ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।
শেষে মুখ্যা খবর ফের ঘায়ে রাষ্ট্রপতি অনুমোদন উত্তর 38 কে বড়া সুপ্রিমকোর্ট বিচারপতি সংখ্যা নয়াদিল্লি নু আইবা 25 তারিখ দিয়া যা 2026 বছর লাগি পদ্ম পুরস্কার অপরাধী মানক লাগি রাজ্য সরকার শূন্য সহনশীলতা নীতি অপনাউছন কহিলে পুলিশ মহানির্দেশক আউর আজঠানু দুইদিনিয়া ওড়িশা গস্তে আসুছন বিজেপি রাষ্ট্রীয় অধ্যক্ষ নীতিন নবীন আজির আঞ্চলিক খবর ইনু শেষ হলা জুহার।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର. ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ. କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ. ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନର ଘୋଷଣା. ଏବଂ ଆଇପିଏଲ୍ କ୍ରିକେଟର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ. ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ. ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ. ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେ

କର୍ଣ୍ଣାଟକରେ ବର୍ତ୍ତମାନ 12 ଯୋଡ଼ା ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4ଟି କରିଡରକୁ

0: ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶି ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8.50 କୋଟି ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 କୋଟି ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 କୋଟି ଟଙ୍କାର ନୂତନ ମିନି ଷ୍ଟାଡିୟମ୍ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
3: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ଟି ଦେଉଳର ସିଏସ୍ଟିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 40 PSC 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାର, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ଟି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଠି ଆମେ ଶିଳାନ୍ୟାସ କଲେ ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ, ଚାଷକୁ ବଢ଼ାଇବା ପାଇଁ ପଡ଼ିବ, ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ, ରେଡ଼ାକୋଲରେ, ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡିବ।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
4: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ ବିଭାଜନ, ସହର ସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ। ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

0: ପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସ୍ୱାଭିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

0: ଏଇ ବାବଦରେ ଆମକୁ ଟିକେ ଆଜି କହିବେ ବୋଲିକରି
1: ଠିକ୍ ଅଛେ ଲଗଉଛେ ଦୁଇ ଭାଇ କଥା ହେମା
0: ଠିକ୍ ଜୁହାର ଆଜ୍ଞା
2: ଜୁହାର
0: ଆଜ୍ଞା ଦେଖୁନ୍ ଆମର ଅଞ୍ଚଳର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ବର୍ଷା ବହୁତ କମ୍ ବହୁତ ଜମି ହେଉଛେ ଇନ୍ଦ୍ର ଆଶ୍ରୀ ତ ଏବେ ସରକାର କହୁଛନ୍ ଲୋକମାନଙ୍କୁ ଏଇ କ୍ଷୁଦ୍ର ଶସ୍ୟ ଚାଷ କରିବାର ଲାଗି ଯେନ୍ତା ଆମର ମଡ଼ିଆ ଗୁରୁଜି ସୁଆଁ କୁଦୁ ବାଜରା ଏଇଟା ମାନେ ଚାଷ କରିବାର ଲାଗି ତ ଏଇ ଚାଷର ଆବଶ୍ୟକତା ଆମର ଅଞ୍ଚଳ ଲାଗି କେତେ ଅଛେ ଆପଣ ଟିକେ ପହିଲା କହିବେ
3: ଦେଖୁନ୍ 2018 ମସିହା ଯେହେତୁ ଆମେ ଜାଣିଛୁ ବଲାଙ୍ଗୀର ରେ ଆମ ପ୍ରାୟ ମରୁଡ଼ି ଅଞ୍ଚଳ ବର୍ଷା ଅଭାବ ବି ରହୁଛି ବୃଷ୍ଟିପାତ ର ତାପରେ ଲୋକମାନେ ପ୍ରାୟ ଆମର ମାଇଗ୍ରେସନ ବି ଯେହେତୁ ଯାଇଛନ୍ ତ 2018 ମସିହାରେ ଓଡ଼ିଶା ମିଲେଟ୍ ମିଶନ ନାଁରେ ଷ୍ଟାର୍ଟ କରାଯାଇଥିଲା ଯେଉଁଥିରେ ଆମ 4 ବ୍ଲକ କୁ ନିଆ ହେଇଥିଲା ମାତ୍ର 8 ତାରିଖରେ ଷ୍ଟାର୍ଟ କରାଯାଇଥିଲା ଧୀରେ ଧୀରେ ସେଇଟା ଯେହେତୁ ଲୋକମାନେ ଚାହିଦା ବଢୁଛି କ୍ଷୁଦ୍ର ଶସ୍ୟ ପ୍ରତି ଆଉ ସରକାର ସହାୟତା ବି ରହୁଛି ତା ପ୍ରତି ତ ଆମ ଧୀରେ ଧୀରେ ବଢିକି ସେଟା 800 ପାଖାପାଖି ଆସିଗଲାନ ଯେମିତି 4 ବ୍ଲକ ନେଇଥିଲେ 4-7 ବ୍ଲକ କୁ ହେଲାନ ତ ଆମ କ୍ଷୁଦ୍ର ଶସ୍ୟରେ ଯଦି ଆମେ ଦେଖମା ଆବଶ୍ୟକତା ଆମେ ତ ଆମ ଜୀବନଶୈଳୀ ଧୀରେ ଧୀରେ ବଦଳୁଛି ତ ବର୍ତ୍ତମାନ ସମୟରେ ଆମର ସ୍ୱାସ୍ଥ୍ୟ ବି ଦରକାର କିମ୍ବା ପରିବେଶ ଉଭୟଙ୍କୁ ଆମ କ୍ଷୁଦ୍ର ଶସ୍ୟରେ ନିହାତି ଦରକାର ଅଛି ଏବେ ତ ଏକ ତ କ୍ଷୁଦ୍ର ଶସ୍ୟରେ ଉଚ୍ଚ ପୋଷକ ତତ୍ଵ ବି ରହୁଛି ଯେଥିରେ ଆମର ପ୍ରୋଟିନ ଫାଇବର ଲୌହ ସାର କ୍ୟାଲସିୟମ ଅନ୍ୟାନ୍ୟ ଖଣିଜ ରହୁଛି ଯେନ୍ତା ଆମର ମଧୁମେହ ହେଲା କିମ୍ବା ରକ୍ତ ଅନିୟମିତତା ହେଲା ମେଦବହୁଳତା ତାକେ ଆମକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି ଆଉ ଯଦି ଆମ ବଲାଙ୍ଗୀର ଜଳବାୟୁକୁ ଦେଖମା ଯେହେତୁ ଏଇଟା ଗ୍ରୀଷ୍ମ ଜଳବାୟୁ ରହୁଛି ପ୍ରାୟ ତ ବର୍ଷା ବି ଅନିୟମିତତା ରହୁଛି ଜଳବାୟୁ ପରିବର୍ତ୍ତନ ପରେ ବଢିଆ ଖାପ ଖାଉଛି ଆମ କ୍ଷୁଦ୍ର ଶସ୍ୟଟା ପାଣି ବୃଦ୍ଧି ହଉଛି ଆଉ ବନ୍ୟା ଯଦି ବନ୍ୟା ତ ନାହିଁ ତା ମରୁଡ଼ି ହଉଛି ତ ମରୁଡ଼ି ପରେ କଠିନ ପରିସ୍ଥିତି ମୁକାବିଲା ବି ଆମ କ୍ଷୁଦ୍ର ଶସ୍ୟର କ୍ଷମତାଟା ରହୁଛି କମ୍ ଆମ 500-700 ମିଲିମିଟର ପାଣିରେ ଆରାମସେ ଭଲ ଭାବରେ ଭଲ ଅମଲ ବି ଦଉଛି ଆଉ ଯଦି ମରୁଡ଼ି ହେଲେ ବି ବଢିଆ କାମ କରୁଛି ସେଟା ଭଲ ଅମଲ ଆମକୁ ମିଳୁଛି
1: ତ ମହାପାତ୍ର ଆଜ୍ଞା ଏନେ ଆଉ ଗୋଟେ କଥା କହିବେ ଆମ ଯେନ୍ କ୍ଷୁଦ୍ର ଶସ୍ୟ ବାବଦ କେତେ କହିବେ ଆମର ବଲାଙ୍ଗୀର ଅଞ୍ଚଳର ମାଟି ଲାଗି ଏଟା ସୁବିଧା କେନ୍ତା ତାର ଜଳବାୟୁ ଆରୁ ଭିନ୍ ଭିନ୍ ଦିଗ ଉପରେ କେନ୍ତା ହେଇପାରବା ଚାଷଟା ଏଇ ଜାଗାରେ ଟିକେ ବୁଝେଇ ଦେବେ
3: ଆମର ପ୍ରାୟ ଯଦି ଦେଖମା ବଲାଙ୍ଗୀର ମାଟିଟା ପ୍ରାୟ ଆମ ଲାଲ ମାଟି କିମ୍ବା ରେଡ୍ ସୋ ଯାହାକୁ ଆମେ କହୁଛୁ ଏବଂ ବାଲିଆ ଦରକା ମାଟି ଦେଖାଯାଉଛି ତ ଏ ମାଟିରେ କାଣା ହେଉଛି ଆମ ଜଳ ନିଷ୍କାସନ କ୍ଷମତାଟା କିନ୍ତୁ ଭଲ ଥିସି ତ ପ୍ରାୟ ଆମ କ୍ଷୁଦ୍ର ସଜା ମାଣ୍ଡିଆ କିମ୍ବା ଅଣମାଣ୍ଡିଆ ଯେଉଁ ଫସଲ ଆମେ ନଉଛୁ ଛୁଆଁ ଗୁଜି କୋଦ ହେଲା ତ ଏଇ ଚାଷ ପାଇଁ ବହୁତ ହି ଉପକୃଷ୍ଟ ତା ସାଙ୍ଗରେ କଣ ହଉଛି ଯେହେତୁ ମାଟିର ଜୈବିକ ଅଂଶ ଆମେ ପ୍ରାୟ କପା କରୁଛୁ ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଉଚ୍ଚ ଜମିରେ ଯାହା ସବୁ କପା ହଉଛି ତ ଏନୁ ଜୈବିକ ଅଂଶ ଯେନ୍ଟା ହଉଛୁ ପ୍ରାୟ ରାସାୟନିକ ସାର ବେଶୀ ବ୍ୟବହାର କରିବା ଯୋଗୁଁ ଜୈବିକ ଅଂଶଟା କମି ଯାଉଛି ସେଇ ଜିନିଷ ଲାଗି ଯଦି ଆମେ କ୍ଷୁଦ୍ର ଶସ୍ୟ କରୁଛୁ ତ ଜୈବିକ ପଦାର୍ଥ ବଢୁଛି ମାଟିରେ ତା ସାଙ୍ଗରେ ମାଟିର ଉପକାରୀ ଜୀବାଣୁ ମାନେ ଅଛନ୍ ସେମାନେ ବି ବଢୁଛନ୍ ମାଟିରେ ଯେଉଁ କ୍ଷୟ ହଉଛି ବହୁତ ହେଟା ବି ଅଟକୁଛୁ ଆଉ ମାଟିରେ ଆଦ୍ରତା ଧାରଣ କ୍ଷମତା ବି ବଢିଥାଏ କ୍ଷୁଦ୍ର ଶସ୍ୟ ତ କମ୍ ବୃଷ୍ଟିପାତ ମାନେ ଆଗରୁ ବି କହିଥିଲି ଯେହେତୁ ଆମ ବଲାଙ୍ଗୀରଟା ଗରମ ଅଞ୍ଚଳ ଭାବେ ଜଣାଯାଉଛେ କ୍ଷୁଦ୍ର ଶସ୍ୟ ପାଇଁ 25-35% ତାପମାତ୍ରାଟା ଆମର ଆବଶ୍ୟକ ହେଇଥାଏ ଯାହା ଏଠାରେ ସହଜରେ ଆମକୁ ମିଳିଯାଏ ଏହି ଚାଷ ପାଇଁ ବହୁତ କମ୍ ପାଣି ବି ଦରକାର ବଲାଙ୍ଗୀରରେ ଯଦି ବର୍ଷା ଅନିୟମିତ ଯେହେତୁ ହଉଛି ତ ସାଧାରଣତଃ 500-700 mm ବର୍ଷା ବି ଏଥିପାଇଁ ଆମେ ଯଥେଷ୍ଟ ହେଇଯାଉଛି କ୍ଷୁଦ୍ର ଶସ୍ୟ ପାଇଁ ତ ଆଉ ଯେହେତୁ ଆମର ଅପ୍ଲାଣ୍ଟ ରହୁଛି ଧୂପ ଜମି ମାନଟା ରହୁଛି ନା କପା ହଉଛି ଯେହେତୁ ଶ୍ରୀ ଅନ୍ନ ଅଭିଯାନ ଆସିଲା ପରଠୁ ଏବେ ଦୀପ ଜମି ଯେଉଁ କପା କରାଯାଉଥାଏ ସେ ଜମିକୁ ବି ଏବେ ଚାଷୀମାନେ ପ୍ରୋତ୍ସାହନ ପାଇକରି ମାଣ୍ଡିଆ କିମ୍ବା ଅଣମାଣ୍ଡିଆ ଫସଲ ବି କରୁଛନ୍ତି
0: ଆଜ୍ଞା ଆଜ୍ଞା ଆଜ୍ଞା ଆର ଗୋଟେ କଥା କହିବେ ଆଜ୍ଞା ଦେଖୁନ୍ ଏଇଟା ତ କହିଲେ ମାଟ ପାଇଁ ଆମର ଠିକ ଅଛେ ଆମର ଅଞ୍ଚଳରେ ବର୍ଷା କମ୍ ହେସି ଚାଷୀ କେ କାଣା ଲାଭ ମିଲବା ଯେନ୍ଥିର ଲାଗି ଚାଷୀ କ୍ଷୁଦ୍ର ଶସ୍ୟ କରବାକେ ଆଗ୍ରହ ପ୍ରକାଶ କରବେ
3: ଠିକ ଅଛେ ଚାଷୀ ପାଇଁ ବହୁତ ଲାଭ ଅଛି ପହିଲା ହଉଛି ଯଦି ଆମେ ଦେଖମା କମ୍ ଖର୍ଚ୍ଚ ବେଶୀ ଲାଭ ଅନ୍ୟ ଫସଲ ଯଦି ଆମେ ତୁଳନା କରୁଛୁ ଆମେ ତ ଆମ ଖର୍ଚ୍ଚଟା ଅଧିକା ହଉଛି କାରଣ ମରୁଡ଼ି ହେଇଗଲା ଧାନ ନଷ୍ଟ ହଉଛି କିନ୍ତୁ ଯେହେତୁ ଏଇଟା ମରୁଡ଼ି ସହନ ଶକ୍ତି ଅଛି କମ୍ ପାଣିରେ ବି ହେଇପାରୁଛେ ଆମକୁ ଆରାମସେ ଅମଳଟା ପାଇଯିବା ଆମେ ଖର୍ଚ୍ଚ କମ୍ ଖର୍ଚ୍ଚରେ ଅଧିକ ଅମଳ ପାଇବା କେନ୍ ହଉଛି ଆମେ ରୋଗ ପୋକ ପ୍ରତିରୋଧକତା ରହିଛେ ତାପରେ ମରୁଡ଼ି ସହନ ଶକ୍ତି ସରକାରୀ ପ୍ରୋତ୍ସାହନ ଏନୁଆ ବଜାର ସୁବିଧା ବି ଆମର ଅଛି ସରକାରୀ ପ୍ରୋତ୍ସାହନ ଆମର କଣ ରହୁଛି ଯଦି ଆମେ ସଙ୍ଗନ ଚାଷ କରୁଛେ ମାନେ ସିଷ୍ଟମ ଅଫ ମିଲେଟ୍ ଇନ୍ଟେନ୍ସିଫିକେସନ SMI ମେଥଡ ରେ ତ ପ୍ରତି ହେକ୍ଟର ପିଛା ଚାଷୀକୁ 10,000 ଟଙ୍କା ପ୍ରୋତ୍ସାହନ ରାଶି ଦିଆ

0: ଆଉଛିଆ ବାବଦରେ ଖାଲି ସେତିକି ନୁହଁ, ଯଦି ଆମେ ଧାଡିରେ ରହୁଛୁ କିମ୍ବା ବୁଣୁଛୁ ମାଣ୍ଡିଆ କି, ତାହେଲେ ଲାଗି ଆମକୁ 7,500 ହେକ୍ଟର ପିଛା ଦିଆ ହଉଛି ପ୍ରୋତ୍ସାହନ ରାଶି। ଆଉ ଯଦି ଆମେ ଅଣ ମାଣ୍ଡିଆ ଫସଲ ଯେନ୍ତା ଭୁଜି ହେଲା, ଆମ ଶୁଆ କୁଦ ସୋରଗମ ବାଜରା ହେଲା ଇତ୍ୟାଦି, ତାର ପିଛା ଆମକୁ 10,000 ହେକ୍ଟର ପ୍ରୋତ୍ସାହନ ରାଶି ଭାବରେ ଦିଆ ହଉଛି। 5 ବର୍ଷ ତକ ମ୍ୟାକ୍ସିମମ୍ ଆମ ଚାଷୀ ଗୋଟେକୁ ନେଇପାରୁଛୁ। ୟା ବାବଦରେ ବଜାର ସୁବିଧା ବି ଅଛେ ମାଣ୍ଡିଆ ଚାଷୀମାନଙ୍କର ଲାଗି। ଆମ ସବୁ ପଏଣ୍ଟ ବ୍ଲକରେ ଆମେ 2-3 ଦେଖିକିରି କେତେ ଏରିଆ ହଉଛେ, ସେଇ ଜାଗାରେ ଆମେ ମଣ୍ଡି ମାନେ ଖୋଲା ଅଛି, ଯେଉଁଥିରେ ଡାଇରେକ୍ଟ CDCC ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ ସୋସାଇଟି ଗୋଟେ ଅଛି, ଯେଟା ମାଣ୍ଡିଆ କିଣୁଛି। ଯେନ୍ତା ରନ୍ ରାଗି ହେଲା, ଅଣ ରାଗି ଯେନ୍ତା ବୋଲୁଛୁ ଆମେ, ସେ ସବୁ ଆପଣଙ୍କ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ FPO ମାନେ ଅଛି, ତାଙ୍କ ଡାଇରେକ୍ଟ ସେମାନେ ଚାଷୀରୁ କିଣୁଛେ MSP ରେଟ୍ରେ, ମିନିମମ ସପୋର୍ଟ ପ୍ରାଇସ ଯେନ୍ତା କହୁଛୁ
1: ସେଇ ପ୍ରାଇସ ରେ କିଣା ହଉଛି।
0: ଆମଟା ଗତ ବର୍ଷ ଆଜ୍ଞା ଯେନ୍ତା ଆମ MSP ଥିଲା ସେଟା ହେଇଥିଲା 4,886 ଥିଲା କ୍ୱିଣ୍ଟାଲ ପିଛା, ଆଉ ଏଇ ବର୍ଷ ସେଟା MSP ଆହୁରି ବଢିକିରି 5,205 କ୍ୱିଣ୍ଟାଲ କୁ ରଖାଇଛି 26-27 ଲାଗି।
1: ଆଚ୍ଛା ବଢିଆ। ତ ଏଇ ଯେନ୍ ଚାଷ କରବେ ଆଜ୍ଞା, ଆମର ଅଞ୍ଚଳର ଚାଷୀ ଭାଇ ବହିନ ମାନେ ଧ୍ୟାନ ଦେଇକି ଚାଷ କରବେ, ମେହନତ କରବେ, ଖର୍ଚ୍ଚା କରବେ, ଏତାର ନୂଆ ଧାରାଟା କାଣା, ନୂତନ ଜ୍ଞାନ କୌଶଳ କାଣା, ଯେନ୍ତା କି ସୁବିଧାରେ ଆମେ ଭଲରେ ଚାଷ କରିପାରମା?
0: ନୂତନ ଜ୍ଞାନ ଯେନ୍ତା ମୁଁ ଆପଣଙ୍କୁ ଏବେ କହିଲି, ନୂତନ ଜ୍ଞାନ ହିସାବରେ ଦେଖମା ବୋଲେ ଆମଟା ହଉଛି ସିଷ୍ଟମ ଇନ୍ଟେନ୍ସିଫିକେସନ ଟେକ୍ନିକାଲି ଯେନ୍ତା କହୁଛୁ, ଏସେମାଇ ସଙ୍ଗନ ପଦ୍ଧତିରେ ଏଇ ପଦ୍ଧତି ଲାଇନ ପାଇଁ ଲାଇନ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏଇନୁ କାଣ ହଉଛି, ଆମ ମଞ୍ଜିର ଯେତେ ପରିମାଣଟା କମ ଦରକାର ପଡୁଛି, କିନ୍ତୁ ଆମର ବାକି ସବୁ ଯେନ୍ତା ରୋଗ ପୋକ ହେଲା, ଯେହେତୁ ଆମେ ଲାଇନ ଧାଡ଼ିରେ ରୋଗଉଛୁ, ରୋଗ ପୋକ ହେବାର ଆମର ରୋଗ ପୋକ କମ ଲାଗ୍ସି ବି। ଆଉ ତାପରେ ଆମେ ପ୍ରାୟ ଆମେ କେମିକାଲ ସାର ଯେନ୍ତା ଆମେ କହୁଛୁ, କେମିକାଲ ସାରର ବ୍ୟବହାର ଏନୁ ଆମେ ନାଇଁ କରବାର, ପ୍ରାୟ ଆମେ ଜୈବିକ ଭାବରେ କରାହଉଛେ, ତ ଖର୍ଚ୍ଚ ବହୁତ ହି କମ ଲାଗୁଛି। ସେହି ନୂତନ ଯେହେତୁ ଏବେ ଆମର ଆଗରୁ ଆମେ ସେହି ଜୈବିକରେ କରୁଥିଲୁ, କିନ୍ତୁ ଯେ କପା ଚାଷ ଆସିଲା ଆମର ଧୀରେ ଧୀରେ କେମିକାଲ ସାର ଯେନ୍ତା ହଉଛି ସେଟା ବଢ଼ତେ ଯାଉଛି, କିନ୍ତୁ ଏବେ ଯେହେତୁ ଆମେ ମାଣ୍ଡିଆ କି ମଣମାନେ ପ୍ରୋତ୍ସାହନ ଦଉଛୁ, ତ ଧୀରେ ଧୀରେ ତାକେ ଆମେ ମାଟିର ସୁରକ୍ଷା ବଜାୟ ରଖବାକେ, ପରିବେଶକୁ ଭଲ ରଖବାକେ ଭାବି ଆମେ ଧୀରେ ଧୀରେ ତାକୁ ଜୈବିକ ପଦ୍ଧତିରେ କରୁଛୁ। ତ ସେଇ ପଦ୍ଧତିକୁ ଏବେ ନୂତନ ଭାବେ ତାଙ୍କୁ ଆଉ ଥରେ ବତା ହଉ, ଚାଷୀମାନେ ଗ୍ରହଣ ବି କରୁଛନ୍, ସବୁ ଭଲ ଭାବେ ସେଟା ମାଟିକୁ ବି ଭଲ କରୁଛି, ପରିବେଶକୁ ବି କରୁଛି, ତା ପାଇଁ ପ୍ରୋତ୍ସାହନ ରାଶି ବି ଚାଷୀ ପାଉଛନ୍।
2: ଆଜ୍ଞା ବହୁତ ସୁନ୍ଦର କେତେଟା କଥା କହିଲେ ଦେଖୁନ୍, ଯେନ୍ତା ନୂଆ ତରିକା ବୋଇଲେ ଆଗରୁ ଯାହି ତାହି କରି ବୁନି ଦଉଥିଲେ ମଡ଼ିଆ ଆରୁ ଚାଷ ହଉଥିଲା, ଏବେ ଧାଡ଼ି ବୁନା କଥା କହିଲେ, ତାପରେ ଯେନ୍ ସଘନ ପଦ୍ଧତିର କଥା କହିଲେ, ତାପରେ ବଜାର ବ୍ୟବସ୍ଥାର କଥା କହିଲେ, ମଣ୍ଡିର କଥା ବି କହିଲେ। ଆଜ୍ଞା ପ୍ରକୃତରେ ଇ ମାଣ୍ଡିଆ ଚାଷ କରିକିରି ଶୁଆଁ ଗୁର୍ଜି କୁଦ କରିକିରି ଖାଲି ଏନ୍ତା ସାଧା ବିକିଲେ ଲୋକର ଜୀବନ ଜୀବିକା କେତକର ହେବା, କି ତାର ଲାଗି ଟିକେ କ୍ଷୁଦ୍ର ଶସ୍ୟ ମାଧ୍ୟମରେ ଟିକେ ଅଲଗା ପ୍ରକାର ଜୀବନ ଜୀବିକା ଲୋକ କରିପାରବେ, ଯେନ୍ତା ସରକାରୀ ପ୍ରୋତ୍ସାହନ ଅଛେ, ଯେନ୍ତା ତାର ମାନେ ମଡ଼ିଆ ଖାଲି ନାଇଁ ବିକିକିରି ମଡ଼ିଆରୁ ଆର୍ କିଛି ଜିନିଷ ତିଆରି କରି ବିକା ଯାଇପାରବା, ଇତାର ଲାଗି କାଣା ବ୍ୟବସ୍ଥା କରିଛନ୍ ସରକାର, ସେଟା ଟିକେ ଆମର ଚାଷୀ ଭାଇମାନଙ୍କୁ କହିଦେବେ।
0: ଯେହେତୁ ଆମେ ଖାଲି ଚାଷ କରିଦେଲେ କାମଟା ଆମ ନାଇଁ ସରବା, ଆମଟା ମାର୍କେଟିଂ ତ ଆମେ କରାଲୁ, ଆମେ ପ୍ରକ୍ୟୁରମେଣ୍ଟ ହେଲା, ପ୍ରକ୍ୟୁରମେଣ୍ଟ ସରିଲା ପରେ ମାର୍କେଟ ଲିଙ୍କେଜ ଯେନ୍ତା ଆମେ କହୁଛୁ ବଜାରର, ତ ତାର ମହତ୍ଵ ବହୁତ ରହିଛି। ତ ଆମେ ଏଣୁ କାଣା କହିଛୁ, କେତେଟା WSHG ମାନେ ସ୍ୱୟଂ ସହାୟକ ଗୋଷ୍ଠୀରେ CSC ସେଣ୍ଟର କଷ୍ଟମ ହାଇରିଂ ସେଣ୍ଟର ଆମେ କହୁଛୁ, ତ ସେ ଜାଗାରେ ଆମେ CSC ମାନେ କେତେଟା ମେସିନ ଦିଆ, ଯେ ଚୁନା କରିବାର ଲାଗି ପଲିମରାଇଜର ହେଲା, ଆପଣଙ୍କର ଥ୍ରେସିଂ କରିବାର ଲାଗି ଥ୍ରେସର ହେଲା, ତାପରେ ଘାସ ଲାଗି ସାଇକେଲ ଇତ୍ୟାଦି ବହୁତ ମେସିନାରୀ ଦିଆ ହେଇଛି, ଯେଉଁଥିରେ ସେମାନେ ତାକୁ ଭଡ଼ାରେ ଲଗେଇକି ନିଜେ ସ୍ୱାବଲମ୍ବ ହେଇପାରୁଛନ୍, ନିଜେ କମେଇ ପାରୁଛନ୍। ତାର ସାଙ୍ଗରେ ଯେହେତୁ ଖାଲି ଚୁନା ମୁଣ୍ଡ ମାଣ୍ଡିଆରେ କିଏ ପସନ୍ଦ କରବେ ନା କରବେ, ତା ନୁହେଁ ବହୁତ ବିଭିନ୍ନ ଜିନିଷ ମାନେ FPO ମାନେ ବନଉଛନ୍, SHG ମାନେ ବି ବନଉଛନ୍, ଯାହା ଲାଗି ଆମେ 24 SHG କେ ପ୍ରାୟ ଟିଫିନ ସେଣ୍ଟର ଦିଆ ହେଇଛି ପୁରା ଡିଷ୍ଟ୍ରିକ୍ଟରେ। ସେମାନେ ମାଣ୍ଡିଆ ଅଣମାଣ୍ଡିଆର ବିଭିନ୍ନ ପ୍ରକାର ଜିନିଷ, ଲଡୁ ହେଲା, ଆପଣଙ୍କ ବିସ୍କୁଟ ହେଲା, ତାପରେ ଆପଣ ଖିଚିଡି ହେଲା, ଛୁଆ ଚାଉଳ ହେଲା, ଚକୋଲେଟ ବି ବନଉଛନ୍, ତାପରେ ଛତୁଆ ବି କରୁଛନ୍, ବିଭିନ୍ନ ପ୍ରକାର ସେମାନେ ନିଜେ ବିକୁଛନ୍ ବି ଆଉ ଲାଭ ବି ପାଉଛନ୍। ତା ସାଙ୍ଗେ ଆମର ବିଭିନ୍ନ ଆମର ମିଲେଟ ଟିଫିନ ସେଣ୍ଟର ଅଛି, ଫୁଡ୍ ଫେଷ୍ଟିଭାଲ ମାନଙ୍କୁ ପ୍ରୋତ୍ସାହନ ଦିଆହଉଛି ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ, FPO ମାନେ ତାକୁ ବିକୁଛନ୍ ବି ତା ବିଭିନ୍ନ ଜିନିଷ ମାନେ ବନେଇକରି, ତ ସେଇ ଜିନିଷ ଗୋଟେ ବି ତାର ରହୁଛି। ଆଉ ଏଇ ସବୁ ପରେ ବି ଯେନ୍ ଗଛର ଯେନ୍ ବର୍ଜ୍ୟବସ୍ତୁ ରହି ବଢି ଯାଉଛି ମାଣ୍ଡିଆର, ତାକେ ଆମେ ଗୋଖାଦ୍ୟ ବିଷୟରେ ଭାବରେ ବି ବ୍ୟବହାର କରିପାରମା।
1: ଆଉ ଇ ଯେନ୍ କ୍ଷୁଦ୍ର ଶସ୍ୟ ଆଜ୍ଞା, ଏଟା ପୋଷଣ ଲାଗି କେତେ ଦୂର ତ ଜରୁରୀ ରହିଛେ ଟିକେ ବୁଝାବେ।

0: ମୁଁ କେତେଟା କରାହେବା, ତା ସହିତ ଆମ ସିଡ୍ ପ୍ରଡକ୍ସନ ଗୋଟେ ବି ରଖାହେଇଛି 50 ହେକ୍ଟରର, ଆଉ ଗୋଟେ ଅର୍ଗାନିକ ସାର୍ଟିଫିକେସନ ଯାହାକି କହୁଛୁ ଆମେ ଦିଆହେବା, ହେଟା ବି 100 ହେକ୍ଟର ରଖାହେଇଛି। ଆଉ ଏଥିରେ ବଢିଆ ଜିନିଷ କରାହେଇଛି ଗୋଟେ, ହେଟା ହଉଛି ଏଫପିଓ ମାନଙ୍କୁ ତ ଆଗରୁ ବି ଲିଙ୍କେଜ କରାହେଇଥିଲା, କିନ୍ତୁ ଏଥିରେ ମାର୍କେଟିଂରେ ଆମର ଏଫପିଓ ମାନଙ୍କୁ ପ୍ରୋସେସ ପ୍ରଡକ୍ଟରେ ବି ଲିଙ୍କ କରାହେଇଛି, ସେମାନେ ଡାଇରେକ୍ଟ ଘିନବେ, ତାର ଲାଗି ପ୍ରୋତ୍ସାହନ ପାଇବେ ବୋଲିକିରି, ତ ସେଥିରେ ବି ତାଙ୍କୁ ଏଥର ଲିଙ୍କ କରାହେଇଛି। ଆଉ ସବୁଥିରେ ଡାଇରେକ୍ଟ ଆମର ଡିବିଟି ମୋଡ୍ରେ ହିଁ ପେମେଣ୍ଟ ସବୁ ଚାଲିଛି, ଆଗକେ ବି ଚାଲିବା। ଆଉ ଖାଲି ଏତିକି ନୁହଁ, ଯେନ୍ଟା ବି ଆମର ବାହାରୁଛି ଚାଷ କଲା ପରେ, ସେଟା ଆମେ ଜାଣିଥିବେ ଆପଣଙ୍କ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ PDSରେ ଆଉ ମିଡ୍ ଡେ ମିଲ୍ ଆଙ୍ଗନବାଡି SBSରୁ ବି ତାଙ୍କର ଲିଙ୍କେଜ ଆମେ କରଉଛୁ ଚାଷୀମାନଙ୍କ ଯାହା ବାହାରୁଛି।
1: ଯା ହଉ ଆଜ୍ଞା, କିଛି ସମୟ ଦେଲେ ଆମକୁ ଆରୁ ଆମର ଅଞ୍ଚଳର ଜୀବନ ଆର୍ ଜୀବିକା ଲାଗି କ୍ଷୁଦ୍ର ଶସ୍ୟ କେତକର ଜରୁରୀ ଏ, ତାର୍ ଲାଗି କାଣା ସୁବିଧା ଅଛେ, ସରକାରୀ ପ୍ରୋତ୍ସାହନ କାଣା ଅଛେ, ତାର୍ ସାଙ୍ଗେ ଲୋକଙ୍କର ଲାଗି ଏଇଟା କେତେ ଫାଇଦା ଏ, ସେ ବାବଦରେ ଆମକୁ କହିଲେ, ସମୟ ଦେଇକିରି ଆମର ସାଙ୍ଗେ କଥା ହେଲେ। ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଜୁହାର
0: ଧନ୍ୟବାଦ ଧନ୍ୟବାଦ
2: ଦାଦା
1: ବାବୁ
2: ମହାପାତ୍ର ଆଜ୍ଞା ଠିକ ବୁଝାଲେ।
1: ହଁ ଦେଖ ବାବୁ, ଯୋଜନା କାଣା ଅଛି, କେନ୍ ରକମେ ଚାଷୀ ଭାଇ ଏଥିରୁ ଫାଇଦା ନେଇପାରବେ, କାଣା ଲାଭ ଆଏ ଆମର ଚାଷୀ ଭାଇମାନଙ୍କର ଲାଗି, ଇ ସବୁ କଥା ଆଜ୍ଞା ବୁଝେଇକିରି କହିଲେ। କିନ୍ତୁ ତାର୍ ଭିତରେ ଆମର ଚାଷୀ ଭାଇମାନଙ୍କର ଲାଗି ବଢ଼େ ଟେକବାର ଅଛେ। ଦେଖ ଆମେ ତ ଏକ ମୁର୍ଖିଆ ହେଇକିରି ଚାଷ କରୁଛୁ, ଯେନ୍ଟା କଲେ ସଭେ
2: ପୁରୁଷାନ ଯେନ୍ଟା ଚାଲି ଆସିଛେ ଚଲୁଛେ ନ।
1: ହଁ, କିନ୍ତୁ ଏକ ମୁର୍ଖିଆ ହେଇକିରି ନି ଚାଷ କରିକିରି ଭାଲି ବିଚାରିକିରି ବୁଝିକରି ଆମକୁ ଇ ମଡ଼ିଆ ଗୁରୁଜୀକେ ଟିକେ ଫେର୍ ଘା ବନେଇକିରି ମୂଲ କରବାକେ ପଡ଼ବା।
2: ବଢ଼ିଆ ବଢ଼ିଆ ଲୋକ ଛାଡ଼ି ଦଉଛନ୍ କି ନି ଫାଇଦା ନିନ ବୋଲିକିରି ବେଲେ ଆଜ୍ଞା ଯେନ୍ କହି ଚାଲିଲେ, ଏଥିରୁ ଆମେ ବୁଝବାର କଥା। ଆଉ ଗୋଟେ ବଡ଼ଟେ କଥା ହଉଛେ ଦାଦା, ଯେ ଆମର ଚାଷୀ ଭାଇ ବହିନ ମାନେ ଚାଷ ବୁତା କରୁଛନ୍, ହେଲେ ତାଙ୍କର ଲାଗି ବିଭାଗ ତରଫରୁ ଯେନ୍ ସରକାରୀ ସୁବିଧା ସୁଯୋଗ ମାନେ ରହୁଛେ, ଇତାର ଫାଇଦାଟା ସେମାନେ ନେଇ ନି ପାର୍ବା।
1: ସେଥିଲାଗି ତ ଆଜ୍ଞା ଯୋଜନା କଥା ବି କହିଲେ।
2: ହଏ
1: ନାଇଁ ଯେ କାଣା ବୋଲୁଥିଲି, ଦେଖ କଥା ତ ଲହପି ଗଲାନ ଏତିକି ବାଟ, ହେଁ ପଦେ ଅଧେ ନାଇଁ ଶୁନୁ
2: ଶୁନମା ବୁଝ
1: ହଏ
2: ବେଲେ ଶୁନୁ। ଆଜି ଚାଷୀ ଭାଇ ବହିନ ମାନଙ୍କର ଲାଗି ଆର୍ ତମର ଲାଗି ବି ଇ ଗୀତଟା ଦାଦା।
1: ଠିକ୍ ଅଛେ ବାବୁ ଶୁନୁ।

0: ମଣି ହଁ ଗୀତ ପଦିହୁ ଚମକି ଗଲା ଆଉ
1: ସକାଳୁ ଏଟା ଖୋଜି ନୁଡ଼ିକି ରଖିଥିଲି
0: ନା ନା ଠିକ କଲ ବାବୁ ଦେଖ କଥା ହଉଛେ ଆମର ଅଞ୍ଚଳର ଚାଷୀ ଭାଇମାନେ ଏହେଦି ଯେନ୍ ରକମେ ବର୍ଷା ହେଇଛି ଅଛରେ ଅଛରେ ନେଇ ଦଉଛେ କେଁ ଯେନେ ବି ଅଛରେ ଦୁଇ ଅଛରା ପଡ଼ିଲା ନଙ୍ଗଲ ଖୁବ୍ବାର ବତର ହଉଛେ
1: ହଉଛେ
0: ବୋଇଲେ ସେମାନେ ଜୋତା ବୁହା କରବାର ଜରୁରୀ ହେ
1: ନିହାତି ହିସାବରେ
0: ବୁଝିଲ କି ନି କାଁକିରି କାଶେ ଦୁଇ କାଶ ଯଦି କରିଦେବେ ହେଦେ ବୋଇଲେ ସେଟା ତାଙ୍କ ଲାଗି ସୁନାର ଯୋଉତ ହେବା
1: ହଏ ଆମର ଯେତେବେଳେ ବର୍ଷା ଆସିଯିବା ଆମେ ପଲ୍ହା ପକାମା କି ରୁଆ କର୍ମା ଖଡ଼ି ବୁନ୍ମା ପାଗ ଦେଖିକିରି ଏକା ଅବସ୍ଥା ଦେଖିକି ବ୍ୟବସ୍ଥା କରବା କଥା କିନି ଆରୁ ଜୁତା ଜୁତି ଟିକେ ଯଦି କରିଦେଇଥିମା ଘାସ ଲଟାଟା ବି ଉଡ଼ିଯାଇଥିବା ଆଉ ମ୍ୟାଟ୍ ବି ଟିକେ ଉଷାସିଯାଇଥିସି ଦାଦା ତ ସେ ଜାଗାଥି ଆମର ଭାଇମାନେ ଆମର ଯେନ୍ ଧନିଚା ହେଲା କୁଅଁରିଆ ହେଲା ଏନ୍ତା ଟିକେ ଟିକେ ଯଦି ଛନଛନିଆ ବୁନି ବୁନା ଦେଲେ ଆର୍ 15-20 ଦିନ ରଖିଦେଲେନି ସେଟା ବି ଯେନ୍ ଖଟ୍ ଟିକେ ହେବା ପଚକେ ଆମର ରାସାୟନିକ ସାର ଉପରେ ବିଶେଷ ନିର୍ଭର କରବାକେ ନି ପଡ଼େ
0: ଠିକ୍ କହିଲ ବାବୁ ଇନାର ଗୋଟେ କଥା କିନ୍ତୁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ କହେମା ଧୀରେ ଧୀରେ କାଠର ଆବଶ୍ୟକତାକେ ଦେଖିକିରି ଆମ ଲୋକ ଡୁଲିଆରିରେ ଯାଏ ଯାଏ ଗଛ ଥିଲା ସବୁ କାଟି ବସିଲେନ କିନ୍ତୁ କଥା ହଉଛେ ତାର ବଦଲା ଆମେ କରୁଛୁ କାଣା ବର୍ଷାର ଆଘନୁ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ଆମର ଅନୁରୋଧ ଡୁଲିଆରିରେ ପାଖେ ଆଖେ ଯେନେ ସୁବିଧା ଅଛେ ଖାଲ ଗୋଟେ ଗୋଟେ କୁଡ଼ିକି ରଖୁନ୍ ଖରା ଖାଇଦଉନ୍ ବର୍ଷା ବେଲ୍କେ ଆମର ଆବଶ୍ୟକତାକେ ଦେଖିକିରି ଆମେ ଯେନ୍ ଯେନ୍ ବଡ଼ ବଡ଼ ଗଛ ଯୋଗେଇ ପାର୍ମା ସେ ଗଛମାନେ ଯୋଗେଇ ଦେଇ ପାର୍ମା ସେନେ ଜଙ୍ଗଲ ବିଭାଗନୁ ଆନିକିରି ନିଜେ ଚାରା ପକେଇକିରି ବି ଆର୍ ଗୋଟେ କାମ କରତେ ବେଲେ ତ ବଢ଼ିଆ ହେତା ଦେଖ ବାବୁ ଇ ଡୁଲି ଆରିଥି ମୁନଗା ଗଛ ଯଦି ଯୋଗେଇ ବସ୍ତେ ବେଲେ ବୋଇଲେ କାଣା ହେବା ଚାଷୀ ଭାଇମାନଙ୍କର ସେଟା ବି ଗୋଟେ ରକମର ଲାଭ ହେଇପାର୍ବା ଆରୁ ସେଥିରୁ ସେମାନେ ଭଲ ଦୁଇ ପଇସା ବି ପାଇପାରିବେ ବଡ଼ ଗଛ ଗୋଟେ ବି ହେଲା ଛାଏଟିକେ ବି ହେବା ଯଦି ଜେନ୍ସି ବି ଗଛ ଯଦି ବଡ଼ଟା ଯୋଗାମା ବେଲେ ସେଟା ଆମର ଚାଷୀ ଭାଇମାନଙ୍କର ଲାଗି ବି ଲାଭ ହେବା
1: ଇନେ ଇ ମାଧ୍ୟମରେ ଆର୍ ଗୋଟେ କଥା ଦାଦା ଆମର ଜଙ୍ଗଲ ବିଭାଗର ଆଜ୍ଞାମାନେ କେତେ ମେହନତ କରିକିରି ଗଛ ଖୁଣ୍ଟମାନେ ଯୋଗେଇଛନ୍ ଚାରା ଲଗେଇଛନ୍ ସ୍ୱେଚ୍ଛାସେବୀ ସଂଗଠନ ଭାଇ ବହିନମାନେ ବି ରାସ୍ତା ତରା ମେଲା ଜାଗାମାନ୍କେ ବହୁତଟେ ଗଛ ଲଗେଇଛନ୍ ତାଙ୍କୁ ଟିକେ ସୋର୍ ପକେଇଦେମା ଆର୍ କେତେ ଦିନ ରହିଲା ବର୍ଷା ଆଇବାର୍ ଲାଗି ସେ ଗଛମାନ୍କେ ବଞ୍ଚାବାରଟା ହେଉଛେ ଆମର ବଡ଼ ଦାୟିତ୍ୱ ଏହାଦି
0: ଗୋଲା ବଛର ଜଗା ହେଇଥିଲା କି ତାର ଗୋଲା ବଛର ଜଗା ହେଇଥିଲା ବୋଲେ ବଛରେ ଦୁଇ ବଛର ଯଦି ଆମେ ଯତ୍ନ କରିଦେମା
1: ହଁ
0: ବୋଇଲେ ଆମର କେନ୍ସି ରକମର ଅସୁବିଧା ନାଇଁ ହୁଏ ଗଛ ମାନେ କିଛି ନାଇଁ ହୁଏ
1: ତ ଦାଦା ଜିମାନ
0: ଜିମା ବୋଲଛ
1: ହଏ ସମିଆ ହେଇଗଲାନ ଦେଖୁଛ କି ନି ଗୁଡ଼ ଗୁଡ଼ ଚୁଡ଼ ଚୁଡ଼ ଲାଗିଛେ ନଗିନି ଦିନା ଦୁଇଲା ଡର ଡର ଲାଗ୍ସି ବେଲ ବୁଲେ ଟିକେ ବୋଲେ ଯୋଉ ଜିମା
0: ଯାଉ
1: ଜୁହାର ଦାଦା
0: ଜୁହାର ଭାଇ ଜୁହାର।

ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ ପ୍ରଚାର କଲୁ କିଷାନବାଣୀ କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଓ ପ୍ରିୟଙ୍କା ସାହୁ। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଲ ନାୟକ। ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର ଗାଇଛନ୍ତି ହ୍ୟୁମେନ ସାଗର। ଗୀତ ରଚନା କରିଛନ୍ତି ସନ୍ଦୀପ ସାହୁ। ସଙ୍ଗୀତ ଜ୍ଞାନ ବେହେରା।

ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ। ଶେଷରେ ଗାଇଛନ୍ତି ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା, ସଙ୍ଗୀତ ଆସାତ ନିଜାମ।

ପ୍ରଚାର କଲୁ ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଞ୍ଚଳିକ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ପୂର୍ଣ୍ଣିମାନନ୍ଦ ଓ ଗଗନ ଚନ୍ଦ୍ର ବାଗ। ଗୀତ ରଚନା କରିଛନ୍ତି ଦୋଳଗୋବିନ୍ଦ ବିଶି।

ପ୍ରଭୁଦତ୍ତ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣୁଛନ୍ତି ଆଞ୍ଚଳିକ ଗୀତ। ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଜିତେନ୍ଦ୍ର ହରିପାଲ ଓ ଗୀତାଞ୍ଜଳି ପଣ୍ଡା। ଗୀତ ରଚନା କରିଛନ୍ତି ନରେନ୍ଦ୍ର କୁମାର ଦାସ।

ପ୍ରଚାର କଲୁ ଆଞ୍ଚଳିକ ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ବର୍ତ୍ତମାନ ସମୟ ରାତି 8:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

ஆகாஷ்மணி பலங்கீர். ଅତୀତର ବାର୍ତ୍ତାବହର ତେରତମ ଭାଗରେ ଶୁଣନ୍ତୁ ରୂପକ ଚର୍ଦ୍ଦା କପିଳେଶ୍ୱର ମନ୍ଦିର ତଥ୍ୟ ଓ ପାଣ୍ଡୁଲିପି ଜନ୍ମାଜୟ ଛତର ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ।

ଦେବଦେବ ମହାଦେବଙ୍କ ମହିମା ଅବର୍ଣ୍ଣନୀୟ। କେତେବେଳେ ପ୍ରଭୁ ତ୍ରିଲୋଚନ ଶାନ୍ତ ତ କେତେବେଳେ ପ୍ରଳୟଙ୍କାରୀ। ହିନ୍ଦୁଙ୍କ ଭଗବାନ ନୀଳକଣ୍ଠ ତ୍ରାଣକର୍ତ୍ତା, ମୁକ୍ତିଦାତା ଆଉ ମୃତ୍ୟୁଦାତା। ସମୁଦ୍ର ମନ୍ଥନରେ ଉଦ୍ଗ୍ରୀବ ସମଗ୍ର ସୃଷ୍ଟିର ବିଷପାନ କରି ସେ ନୀଳକଣ୍ଠେଶ୍ୱର। କଲ୍ୟାଣକାରୀ ସେ, ତାଙ୍କ ଇଙ୍ଗିତରେ ସୃଷ୍ଟି ଆଦଜାତ। ଅତି ସହଜରେ ପ୍ରଭୁ ଭକ୍ତର ଡାକ ଶୁଣନ୍ତି, ମନବାଞ୍ଛା ପୂରଣ କରନ୍ତି ବୋଲି ସେ ଆଶୁତୋଷ। ତେବେ ତାଙ୍କ ପ୍ରତି ଅବମାନନା ଅକ୍ଷମଣୀୟ। ଯୁଗେ ଯୁଗେ ଭକ୍ତ ପାଖରେ ଭଗବାନ ବନ୍ଧା, ପରସ୍ପର ପରିପୂରକ। ଏକର ଅଭାବରେ ଆନର ଯେମିତି ସ୍ଥିତି ନାହିଁ, ସେଇଥିପାଇଁ ତ ଭାବକୁ ନିକଟ ଅଭାବକୁ ଦୂର ସେ।

0: ପ୍ରଭୁ ଶିବଙ୍କ ବନ୍ଦନା ଅସୀମ, ଅପାର ଅନନ୍ତ, ସ୍ୱର୍ଗ ମର୍ତ୍ତ ପାତାଳ ତିନି ଲୋକର ସେନାଥ ତ୍ରିଲୋକନାଥ। କିମ୍ବଦନ୍ତୀ ରହିଛି, ଉତ୍କଳର ଗଜପତି ଅନଙ୍ଗ ଭୀମଦେବ କେବଳ ବିଷ୍ଣୁ ଭକ୍ତ ହୋଇ ପ୍ରଭୁ ଶିବଙ୍କ ଅବମାନନା କରିବାରୁ ଦୁରାରୋଗ୍ୟରେ ପୀଡ଼ିତ ହେଲେ। ଏଥିରୁ ମୁକ୍ତି ନିମିତ୍ତ ପ୍ରଭୁ ତ୍ରିଲୋଚନ ସ୍ୱପ୍ନାଦେଶରେ ରାଜାଙ୍କୁ ଉପଚାର କହି ଅନ୍ତର୍ଦ୍ଧାନ ହୋଇଥିଲେ। ଏ ସମ୍ପର୍କରେ ଏକ ଚମତ୍କାର ଲୋକବିଶ୍ୱାସକୁ ଅବତାରଣା କରନ୍ତି ଅଧ୍ୟାପକ ଶ୍ରୀ ବିଶ୍ୱନାଥ ପଣ୍ଡା।
1: ଦେଖନ୍ତୁ, ଚରଦାର କପିଳେଶ୍ୱର ମନ୍ଦିର ଆମର ଏଇ ବିନିକାସ୍ଥିତ ପାପକ୍ଷ ଘାଟ ସାଙ୍ଗରେ ଅତପ୍ରେତ ଭାବରେ ଜଡ଼ିତ। କାହିଁକିନା ଏଇ ପାପକ୍ଷର କିମ୍ବଦନ୍ତୀ ଉପରେ ଆଧାରିତ ଏହି ଚରଦାର କପିଳେଶ୍ୱର ମନ୍ଦିର। ଯେତେବେଳେ ଦ୍ୱାଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରା

0: ହେଇଛି। ସେହି ସମୟରେ ରାଜା ଅନଙ୍ଗ ଭୀମଦେବ କୌଣସି ଏକ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହେବାରୁ ଭଗବାନଙ୍କର ସ୍ୱପ୍ନାଦେଶ କ୍ରମେ ମହାନଦୀର ଦକ୍ଷିଣ ପଟେ ଯୋଜନିକା ନିର୍ମାଣ କରିକରି ଆସି ପାପକ୍ଷରେ ସେ ରୋଗମୁକ୍ତ ହୋଇଥିଲେ। ଏବଂ ଯେତେବେଳେ ସେ ସେଠାରେ ମନ୍ଦିର ନିର୍ମାଣ କରିବା ପାଇଁ ଚାହିଁଲେ, ରାତିରେ ତାଙ୍କୁ ସ୍ୱପ୍ନାଦେଶ ହେଲା ଯେ ପାପକ୍ଷର ପଶ୍ଚିମ ପଟକୁ ଗୋଟେ ପାହାଡ଼ ଉପରେ ଲିଙ୍ଗ ସ୍ୱୟଂ ଆବିର୍ଭୂତ ହୋଇଥିବ ଏବଂ ସେଠି ଗୋଟେ କାଳିଗାଈ ଆସି କ୍ଷୀର ଦେଉଥିବ। ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏବଂ ସତକୁ ସତ ଅନଙ୍ଗ ଭୀମଦେବ ତା ପରଦିନ ଦେଖିଲେ ଠିକ୍ ସେ ଗାଈଟି ଯାଇ ସେ ପାହାଡ଼ ଉପରେ କ୍ଷୀର ଦେଉଛି ଏବଂ ସେ ମନସ୍ଥ କଲେ ଆଉ ସେଇଠାରେ ହିଁ ସେ ମନ୍ଦିର ତିଆରି କଲେ। ବୋଲେ ଯେଉଁ ଯୋଜନିକା ମନ୍ଦିର ପାପକ୍ଷଠାରେ ହେବା କଥା ସେଇଟା ବର୍ତ୍ତମାନ ଚର୍ଦ୍ଦାର କପିଳେଶ୍ୱର ମନ୍ଦିର ଏବଂ ଏହା ଦ୍ୱାଦଶ ଶତାବ୍ଦୀର ରାଜା ଅନଙ୍ଗ ଭୀମଦେବଙ୍କ ଦ୍ୱାରା ନିର୍ମିତ। ଏତଦ୍ ବ୍ୟତୀତ ବୈଦ୍ୟନାଥରେ ମଧ୍ୟ ଆଉ ଗୋଟେ ମନ୍ଦିର ରାଜା ଅନଙ୍ଗ ଭୀମଦେବ ନିର୍ମାଣ କରିଥିଲେ, ତାହା ବର୍ତ୍ତମାନ ଭଗ୍ନ ଅବସ୍ଥାରେ।
1: ମନ୍ଦିର ନିକଟରେ ଥିବା ପାପକ୍ଷ ଘାଟ ସମ୍ପର୍କରେ ଆହୁରି କିଛି କୁହନ୍ତୁ।
0: ପାପକ୍ଷ ଘାଟ ଯେତେବେଳେ ଅନଙ୍ଗ ଭୀମଦେବ ରାଜା ଆସି ଏଠାରେ ରୋଗମୁକ୍ତ ହେଲେ ସେହିଦିନଠାରୁ ପ୍ରସିଦ୍ଧି ଲାଭ କରିଛି। ଏବଂ ଏହାର ବିଶେଷତ୍ୱ ହେଲା ଏଠି ଗୋଟିଏ ବଟବୃକ୍ଷ ଅଛି ଯେଉଁଟାକି କଳ୍ପବୃକ୍ଷର ନାମ ନାମିତ ଏବଂ ସେଥିରେ ଗୋଟିଏ କୋରଡ଼ ଅଛି। ସେ କୋରଡ଼ ଭିତରେ ଗଳିଲେ ଲୋକଙ୍କର ପାପକ୍ଷ ହେବ ବୋଲି ଲୋକଙ୍କର ବିଶ୍ୱାସ। ଏତଦ୍ ଭିନ୍ନ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ସମୟରେ ପ୍ରାୟତଃ ହଜାର ହଜାର ଲୋକ ଏଠି ସମାଗମ ହୋଇ ଗୋଟିଏ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ବିଭିନ୍ନ ଅଞ୍ଚଳରୁ ଲୋକ ଏଠିକୁ ଆସି ବୁଡ଼ ପକାଇଥାନ୍ତି। ଆଉ ଏପରି ଅନ୍ୟ ମଧ୍ୟ ପୁଣ୍ୟ ଦିନଗୁଡ଼ିକରେ ବିଭିନ୍ନ ଅଞ୍ଚଳରୁ ଲୋକ ଆସି ପ୍ରତ୍ୟେକ ଏଠି ସ୍ନାନ ସାରି କପିଳେଶ୍ୱର ବାବାଙ୍କୁ ଦର୍ଶନ କରିଥାନ୍ତି।
1: ଚର୍ଦ୍ଦା ସହିତ ଚର୍ଦ୍ଦେଇ ନାମଟି ମଧ୍ୟ ଜଡ଼ିତ ରହିଛି, ଏହାର ମହତ୍ତ୍ୱ କ'ଣ?
0: ଚର୍ଦ୍ଦେଇ ହେଲେ ଗୋଟେ ଦେବୀ। ଏହା ଆରମ୍ଭରେ ଯେତେବେଳେ ଅନଙ୍ଗ ଭୀମଦେବ ପ୍ରତିଷ୍ଠା କଲେ ମନ୍ଦିର ସେ ସମୟରେ ନଥିଲେ, ପରେ ଗ୍ରାମବାସୀମାନଙ୍କ ଦ୍ୱାରା ତଥା ସେବାୟତମାନଙ୍କ ଦ୍ୱାରା ଅଣା ହେଇ ଏଇ ଚର୍ଦ୍ଦାର ଇଷ୍ଟଦେବୀ ନାମରେ ଚର୍ଦ୍ଦେଇ ନାମିତ କରାଯାଇ ତାଙ୍କୁ ତାଙ୍କ ପାଖରେ ପୂଜା କରାଯାଉଛି। ଆଉ ଏ ହେଉଛନ୍ତି ଚର୍ଦ୍ଦାର ଇଷ୍ଟଦେବୀ ଚର୍ଦ୍ଦେଇ।
2: ଏ ସମ୍ପର୍କରେ ବ୍ରହ୍ମଚାରୀ ସୁଶୀଳ କହନ୍ତି,
3: ପାପକ୍ଷ ଘାଟ ବହୁତ କେତେ ଦିନରୁ ପାପକ୍ଷ ଘାଟ ହେଇଛି ସେ କଥା ତ ଆମେ ଜାଣିନୁ। ଗଜପତି ରାଜା କୌଣସି ଗୋଟେ ଦୂରାରୋଗ୍ୟ ରୋଗ ହେଇଥିଲା ଆଉ ସେ ରୋଗରେ ପୀଡ଼ିତ ହେଇକରି ମହାନଦୀ କୂଳେ କୂଳେ ସେ ଆସିଥିଲେ ମନ୍ଦିର ତିଆରି କରିକରି, ଏଠାରେ ସେ ରୋଗମୁକ୍ତ ହେଇଥିବାର ଲାଗି ପାପକ୍ଷ ଘାଟରେ ନାଁରେ ନାମିତ ହେଇଛି।
1: କେଉଁ ରାଜା?
3: ରାଜା ଅନଙ୍ଗ ଭୀମଦେବ, ଦ୍ୱିତୀୟ ଅନଙ୍ଗ ଭୀମଦେବ।
1: ତାଙ୍କୁ ଯେତେବେଳେ ଏହି ରୋଗ ହେଲା, ଶୁଣାଯାଏ ମହାଦେବଙ୍କ ସ୍ୱପ୍ନାଦେଶ ହେଲା ଏବଂ ସେ ନଦୀ କୂଳେ କୂଳେ ମନ୍ଦିର ନିର୍ମାଣ କରିକରି ଶେଷରେ ଏଇଠାରେ ତାଙ୍କର ପାପ କ୍ଷୟ ହୋଇଥିଲା, ଏ ସମ୍ପର୍କରେ ଆମକୁ କିଛି କୁହନ୍ତୁ।
3: ସେ ଯେଉଁ ସମୟରେ ଆସିଲେ ଏଠିକୁ ଆସିଲେ ସେ ସମୟରେ ସେ ରାତ୍ରିଯାପନ କଲେ, ରାତ୍ରିଯାପନ କଲା ପରେ ତାଙ୍କୁ ସ୍ୱପ୍ନ ହେଲା, ସ୍ୱପ୍ନ ହେଲା ପରେ ସେଦିନ ଗୋଟେ ଚନ୍ଦ୍ରଗ୍ରହଣ ପଡ଼ିଥିଲା। ଚନ୍ଦ୍ରଗ୍ରହଣର ମାନେ ମୁଖ୍ୟ ସ୍ନାନ ଯୋଗରେ ସେ ସ୍ନାନ କଲେ, ସ୍ନାନ କରିକରି ସେ ବରଗଛ କୋରଡ଼ରେ ମାନେ ସେ ଯେଉଁଟା ଗଳୁଛନ୍ତି ଲୋକ ସେ ଗଲେ, ଗଲା ପରେ ତାଙ୍କର ପାଟିରୁ ଆଉ ମାନେ ଯେଉଁ କୀଟ ପଡ଼ୁଥିଲା ବୋଲିକରି କହୁଥିଲେ ସେ କୀଟ ପଡ଼ିଲାନି, ସେ ରୋଗମୁକ୍ତ ହୋଇଗଲେ। ସେଇଦିନ ଠାରୁ ତାମାନେ ଏଠି ସେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଲକ୍ଷାଧିକ ଲୋକ ଆସିକରି ସ୍ନାନର ସୁଯୋଗ ନେଉଛନ୍ତି।
1: ପାଖରେ ଯେଉଁ ରହିଲା ଗ୍ରାମ ଅଛି ତାର ମହତ୍ତ୍ୱ କ'ଣ?
3: ପାପ କ୍ଷୟ ହେଲା ପରେ ପାପ ଏଠି ରହିଗଲା ଆଉ ଆଗକୁ ଗଲାନି ବୋଲିକି ରାଜା ରହିଲା ସେ ଗାଁର ନାଁଟା ରହିଲା ଦେଇକରି ଗୋଟେ ଗାଁ ବସ୍ତି ତିଆରି କରିଥିଲେ।
1: ଆମେ ଦେଖୁଛୁ ଏଠି ଗୋଟେ ବିରାଟ ବରଗଛ ଅଛି କିନ୍ତୁ ତାର ଯେଉଁ ମୂଳ ଗଛ ନାହିଁ, ଖାଲି ଓହଳ ଅଛି। ଏ ଗଛ ପ୍ରାୟ କେତେ ପୁରୁଣା ହେବ?
3: ହଜାରେ ବାରଶହ ବର୍ଷ ପୁରୁଣା ହେବ। ଆଉ ସେ ଗଛଟା ହେଉଛି ଓହର ଗଛଟା ହେଉଛି ଯେଉଁ ଜଗନ୍ନାଥଙ୍କୁ ପାତାଳି କଲା ପରେ ଯେଉଁ ବରଗଛଟା ଯୋଗାଇ ଦିଆହେଇଥିଲା ସେ ଗଛର ଓହରରେ ଏଇ ସବୁ ଓହର ଗଛ ଅଛି। ସେ ମୂଳ ଗଛକୁ ମାନେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ କଟା ହେଇକିରି ତାଙ୍କୁ ବ୍ରହ୍ମ ଉଦ୍ଧାର କରାହେଇଛି। ଏଇଟା ସେ ମୂଳ ଗଛର ଓହରରେ ଗଛ ଅଛି ବର୍ତ୍ତମାନ ସୁଦ୍ଧା।
1: ନଦୀ ପାଖରେ ଥିବା ଗଛ ହଳରେ ଆମେ ଦେଖୁଛୁ ଗୋଟେ କୋରଡ଼ ଅଛି ଏବଂ ଯେଉଁ ଭକ୍ତମାନେ କିମ୍ବା ଦର୍ଶକମାନେ ଏଠିକି ଆସୁଛନ୍ତି ସେମାନେ ଗଳିବା ପାଇଁ ଚେଷ୍ଟା କରୁଛନ୍ତି, ଏହାର କାରଣ କ'ଣ?
3: ସେ ରାଜାଙ୍କର ପାପକ୍ଷୟ ହେଲା ଦିନ ଠାରୁ ସେ କୋରଡ଼ଟା ଅଛି ବୋଲିକରି ଲୋକ କହୁଛନ୍ତି ଆଉ ସେଠାରେ ସେ କୋରଡ଼ରେ ତାମାନେ ଗଳିଲା ପରେ ପାପରୁ କ୍ଷୟ ହୋଇଯିବ, ପାପକ୍ଷୟ ହୋଇଯିବ ଏବଂ ଯେଉଁମାନେ ପାପୀ ଲୋକ ସେମାନେ ଗଳିପାରିବେ ନାହିଁ ବୋଲିକରି ଶୁଣା କଥା ଜଣା କଥା ଲୋକ କଥା ଅଛି।

ଯେଉଁଟା ଦ୍ୱାର ଦେଶରେ ମନ୍ଦିର ଦ୍ୱାର ଦେଶରେ ଆମେ ଅନନ୍ତ ସାଇ ବିଷ୍ଣୁର ଚିତ୍ର ଦେଖିବାକୁ ପାଉଛୁ, ଏବଂ ଯେଉଁଟାକି ପ୍ରାୟ ମନ୍ଦିରମାନଙ୍କରେ ନଥାଏ।

0: ଯେନ୍ଟା ଦେଇଛନ୍ ଆମ ଘର ମାନଙ୍କୁ ଆଣିକି ଭୋଗରାଗ ସବୁ ଲଗଉଛନ୍, ଆର୍ ତିହାର ବାହାରେ କିନ୍ତୁ ଚଷ୍ଟ ଦଉଛନ୍ କୁନି ପର୍ବାଟା। ନହେଲେ ଆମର ଘରୁ ଆଣିକି ଭୋଗରାଗ ମାଠାନେ ସେବା ଶାସନ କରୁଛୁ, ଆମର କାହାକେ 5 ଦିନ ପଡ଼ିଛେ, କାହାକେ 2 ଦିନ ପଡ଼ିଛେ, ସବୁ ଭାଇ ଭାଗ ବଣ୍ଟା କରିକିରି ସବୁ କାମ କରତେ ନେଉଛୁ, ବାବାଙ୍କ ଠାନେ ସେବା କରତେ ଯାଉଛୁ।
1: ଇନ ଯେନ୍ ମହାଦେବ ବାବା ଅଛନ୍, ପ୍ରଖର ଦେବତା ଆନ ବୋଲି ଜଣାଯାଏସି, ତ ଆପଣଙ୍କର ଜୀବନରେ ଇନ ତ ବହୁତ ଦିନ ହେଲାନ ପୂଜା କରି ଆସୁଛନ୍, ହେନ୍ତା କିଛି ଅଲୌକିକ ଘଟଣା ମହାପ୍ରଭୁଙ୍କର ସାଙ୍ଗେ ଘଟିଛେ?
0: ନାଇଁ ଆଜ୍ଞା, ନାଇଁ ଘଟି, ନାଇଁ ଘଟି।
1: କେନ୍ସି ବି ଘଟଣା, ଅଲୌକିକ ଘଟଣା ଯାହାର ଦ୍ୱାରା ଆପଣ ମହାପ୍ରଭୁଙ୍କର ସନ୍ଧାନ ପାଇପାରିଛନ୍, ତାଙ୍କୁ ଦେଖେଇ ପାରିଛନ୍?
0: ହଁ ପାଉଛନ୍ ଯେ ଆଜ୍ଞା, ପାଉଛନ୍। ମା କେ ମା ଝିଅଟେ ପଡ଼ିଛି, ଏଇଟା ଏଇଟା ଆଜି 1.5 ମାସ ହେଲାନ, 2 ମାସ ହେଲାନ ଆଜ୍ଞା, ଝିଅ ନିହେ ତାରି ପ୍ରଭୁ ତାଙ୍କୁ ବିଦାୟ ଦିଏ ତାରି, ଏଇଟା କେତେ ଦିନରେ ଦେବା ସେଟା ସେ ପ୍ରଭୁ ସେଟା ସେ ବୁଝିବେ କପିଳେଶ୍ୱର। ଆଜି 2 ମାସ ହେଲା ଝିଅଟା ପଡ଼ିଛି,
1: କ'ଣ ହେଇଛି
0: ଏଇଟା କେମିତି ଲାଗେ ଆଜ୍ଞା? ଆଜ୍ଞା ଆଇଛି ଯେ କାହିଁ କହିପାରମା, ତା ହୃଦୟ କଥା କହିପାରମା ଆଜ୍ଞା? ନାଇଁ କହି ହୁଏ, ପୁଅ ଝିଅ ନିମନ୍ତ୍ରଣ ଆଇଛେ କି ତାର ଝିଅ କାଣା କଷ୍ଟ ରୋଗ ଅଛେ ସେଟା ସେ ପ୍ରଭୁ ବୁଝିବା।

ଅତୀତର ବାର୍ତ୍ତାବହ ଏହାର 13ତମ ଭାଗରେ ଶୁଣୁଥିଲେ ରୂପକ ଚର୍ଦ୍ଦା କପିଳେଶ୍ୱର ମନ୍ଦିର। ତଥ୍ୟ ଓ ଗବେଷଣା ଜନ୍ମାଜୟ ଛତର। ବର୍ଣ୍ଣନାରେ ଥିଲେ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଡକ୍ଟର ସବିତା ମିଶ୍ର। ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ମିଠା ମିଠା କଥା ମିଠା ମିଠା ଗୀତର କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଭାରତୀ। ଦୈବ ଦୌଡ଼ି ମଣିଷ ଗାଈ, ପରମାତ୍ମା ପରମେଶ୍ୱରଙ୍କ ଅଦୃଶ୍ୟ ଦୌଡ଼ି ଆମ ସଭିଙ୍କୁ ବାନ୍ଧି ରଖିଛି। ସେଇ ବନ୍ଧନ ଭିତରେ ଆମର ଅବସ୍ଥିତି, ଜନ୍ମରୁ ମରଣ ଅବଧି ମଧ୍ୟରେ କେତେ ଯେ ଆଶା ଆକାଂକ୍ଷା କାମନା ବାସନା ଆମକୁ ଜଡ଼େଇ ଧରିଛି। ଏଇ କାମନା ହିଁ ତ ଆମର ବନ୍ଧନ, ଯେତେ ଚାହିଁଲେ ବି ତହିଁରୁ ମୁକୁଳି ହୁଏ ନା। ନା କାମନା ରହିତ ଜୀବନ ଜିଇଁ ହେଉଛି, ନା ଆମେ ବନ୍ଧନମୁକ୍ତ ହୋଇପାରୁଛୁ। ସାମାଜିକ ପ୍ରାଣୀର ଦାୟରେ ପରସ୍ପର ମଧ୍ୟରେ ସ୍ନେହ ସମ୍ପର୍କ ଡୋରିରେ ବାନ୍ଧି ହୋଇଯାଉ।

ବନ୍ଧନ କେବେ ଆନମନା କରାଏ ତ ପୁଣି କେବେ ଆକର୍ଷିତ କରେ। ପରାଧୀନତାର ବନ୍ଧନ, ଦାସତ୍ୱ, ଅନ୍ଧବିଶ୍ୱାସ, କୁସଂସ୍କାର ବନ୍ଧନରୁ ମଣିଷ ମୁକ୍ତି ଚାହେଁ, ମୁକୁଳିବାକୁ ଚାହେଁ। ଅନ୍ୟ ପକ୍ଷରେ ପାରିବାରିକ ସମ୍ପର୍କ ଅତୁଟ ରଖିବା ପାଇଁ ବିବାହ ବନ୍ଧନ ଆବଶ୍ୟକ ହୁଏ। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ, ମା ପୁଅର ଦୀର୍ଘାୟୁ ପାଇଁ ଓଷାବ୍ରତ କରେ, ଉଜ୍ଜୀବିତ କରାଏ ପରମ୍ପରା ପିତୃଦେବୋଭବ ମାତୃଦେବୋଭବ। ଗୁରୁଙ୍କ ଶାସନ ଓ ଶୃଙ୍ଖଳାର ବନ୍ଧନରେ ପରିପୂର୍ଣ୍ଣ ହୁଏ ବିଦ୍ୟାର୍ଥୀ ଜୀବନ, ଆଉ ଗଢ଼ି ହୁଏ ଏକ ନୂତନ ଧାରା।

ସାତସୁରେ ବନ୍ଧା ଏ ଜୀବନ, କେବେ ହସ କେବେ କାନ୍ଦ, କେବେ ପୁଣି ସୁଖ ଆସେ ତ କେବେ ପୁଣି ଦୁଃଖ। ଚକା ଭଉଁରୀର ଖେଳ ଇଏ, ତେବେ ବି ଭାବରେ ନଥାଏ ଅଭାବ, ଭାବର ବନ୍ଧନ ଆହୁରି ଆହୁରି ମଜବୁତ ହୁଏ। ବୈଶାଖର ଝାଞ୍ଜିରେ ବି ଭରିଯାଏ ବସନ୍ତର ମାଦକତା, ତାହା ହିଁ ତ ଲୋଡ଼ା। କି ପାଇଁ ଏ ଆନମନା, ଦୁଃଖ କାହିଁ ପାଇଁ? ଏଇ ଭାବର ବନ୍ଧନ ଏମିତି ରହିଥାଉ ଅତୁଟ ସାରା ଜୀବନ।

ପ୍ରକୃତି ପୁରୁଷ ବନ୍ଧନେ ନିର୍ମାଣ ଏ ସୃଷ୍ଟି, ଜନଗଣଙ୍କ ବନ୍ଧନରେ ଗଢ଼ି ଉଠେ ଦଳ, ବାନ୍ଧିଲେ ଉପାୟ ବାନ୍ଧିବା ବନ୍ଧୁତା, ଜାତି ଧର୍ମ ବର୍ଣ୍ଣର ବନ୍ଧନେ ଜାଗି ଉଠେ ଜାତୀୟତା, ହୋଇ ଏକାକାର କରିବା ମିତ୍ରତା, ଅଦ୍ଭୁତ ଏ ଭାବର ବନ୍ଧନ, ପରସ୍ପର ହାତ ଧରି ପ୍ରକୃତିକୁ ଅନୁସରି ଗାଇଯିବା ଜୀବନ ସଙ୍ଗୀତ।

ମାଟି ସହିତ ଆକାଶର, ପାଣି ସହ ପବନର ବନ୍ଧନ ଏ ଯୁଗ ଯୁଗର। ପଞ୍ଚଭୂତର ମିଳନେ ସୁନ୍ଦର ଏ ଧରା, ପ୍ରାଣୀ ଉଦ୍ଭିଦ ସମନ୍ୱୟରେ ଜୀବର ସଞ୍ଚାର। ଚତୁର୍ଦ୍ଦିଗେ ଖେଳାଇବା ଆଶାର ଆଲୋକ, ପ୍ରସାରିବ କୋଣ ଅନୁକୋଣ, ଯୋଡ଼ି ହେବା ଭାବର ବନ୍ଧନେ, ସଞ୍ଚାରିବ ପ୍ରାଣରୁ ପ୍ରାଣକୁ, କେହି ନୁହେଁ ପର ଏଠି ସର୍ବେ ଆପଣାର।

ତେବେ ଆସନ୍ତୁ ନା ଶ୍ରୋତାବନ୍ଧୁ, ଭାବ ସହିତ ଭାବକୁ ଯୋଡ଼ିବା, ସୁସମ୍ପର୍କ ପ୍ରତିଷ୍ଠା କରିବା, ଭାଇଚାରା ବଜାୟ ରହିବ, ଭାବର ବନ୍ଧନରେ ବାନ୍ଧି ହୋଇ ବସୁଧୈବ କୁଟୁମ୍ବକମ୍ର ଭାବନାକୁ ସାକାର କରିବା।

ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କ ପାଖରୁ ବିଦାୟ ନେବା ପାଇଁ ସମୟ ଇସାରା କଲାଣି। ତାହେଲେ ଆଜିର ମିଠା ମିଠା କଥା, ମିଠା ମିଠା ଗୀତର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି ମୁଁ ଭାରତୀ। ଶୁଭରାତ୍ରୀ।

ଶୁଣୁଥିଲେ ମିଠା ମିଠା କଥା, ମିଠା ମିଠା ଗୀତ। ଉପସ୍ଥାପନା ଭାରତୀ ବାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ବର୍ତ୍ତମାନ ସମୟ 11:00। ପ୍ରଥମେ ହିନ୍ଦୀ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: प्रधानमंत्री नरेंद्र मोदी ने गोथेनबर्ग में स्वीडन

ନରେନ୍ଦ୍ର କୁମାର ମିଶ୍ର। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବ 6:35। ଆମର ସ୍ୱାସ୍ଥ୍ୟ 7:10। ଚାଷର ହାଲ ଶୁଣିପାରିବେ 7:35। ସନ୍ଥ ତୁଳସୀଦାସ କୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବ 7:40। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ 9:00। ଶୁଣିଲେ ଆଗାମୀକାଲି ସକାଳ ଅଧିବେଶନର କାର୍ଯ୍ୟକ୍ରମରୁ କିଛି ସୂଚନା। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆପଣମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲି ଆମର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ।